ବଲାଙ୍ଗୀର। ସମୟ ସକାଳ 5:56। ଆଜି ସୋମବାର 1948 ଶୁକ୍ରବାର ଆଷାଢ଼ 22 ଦିନ 2026 ମସିହା ଜୁଲାଇ ମାସ 13 ତାରିଖ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳ ମନାସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz।

ପ୍ରତ୍ୟେକ ଛୋଟ ପରିବର୍ତ୍ତନ ବଡ଼ ସଫଳତାର କାରଣ ହୋଇଥାଏ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6ଟା ହେବ। ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଗୀତ ରଚନା କରିଥିଲେ କାଳୀଚରଣ ପଟ୍ଟନାୟକ, ଶିଳ୍ପୀ ଥିଲେ ଧନଞ୍ଜୟ ଶତପଥୀ। ଏଥର ଗୀତିକାର ଲକ୍ଷ୍ମୀଧର ସାହୁଙ୍କର ଲେଖା, ଗାଇଛନ୍ତି ରୀନାରାଣୀ ପ୍ରଧାନ।

0: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ଧୀରେ ଧୀରେ ଲୋପ ପାଇଯାଉଥିବା ଜୀବଜନ୍ତୁ। ଆଲୋଚକ ରଣଦୀପ କୁମାର ପ୍ରଧାନ।
1: ଜୀବଜନ୍ତୁ ଯେ ଆମ ପରିବେଶର ପ୍ରକୃତିର ଅଭିନ୍ନ ଅଙ୍ଗ, ଏଥିରେ ସନ୍ଦେହର ଅବକାଶ ନାହିଁ। ପ୍ରତ୍ୟେକ ଜୀବ, ସେ ଛୋଟ ହୁଅନ୍ତୁ ବା ପୁଣି ବିଶାଳ, ସେମାନଙ୍କର କିଛି ନା କିଛି ଅବଦାନ ରହିଛି ଓ ରହିଥିବ। କ୍ଷୁଦ୍ରତି କ୍ଷୁଦ୍ର କୀଟଟିଏ ବା ପତଙ୍ଗଟିଏ ବି ଆମର ପର୍ଯ୍ୟାବରଣ ପାଇଁ ମୂଲ୍ୟବାନ। ଆମର ପରିସଂସ୍ଥାର ବଳୟରେ ପ୍ରକୃତିର ପ୍ରତ୍ୟେକ ଜୀବଜନ୍ତୁ, ସେ ସାପ ହେଉ, ଭୟଙ୍କର ବାଘ ହେଉ, ଅତି ସୁନ୍ଦର ପକ୍ଷୀ ମୟୂର ହେଉ ବା ଉଡ଼ିଯାଉଥିବା ଛୋଟ ପ୍ରଜାପତିଟିଏ ହେଉ, ଏମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଧୁନିକ ମଣିଷର ଅତ୍ୟଧିକ ଲୋଭ, ବ୍ୟାପକ ସହରୀକରଣ, ଶିଳ୍ପୀକରଣ, ଜନସଂଖ୍ୟାର ଦ୍ରୁତ ବୃଦ୍ଧି, ଏସବୁ ଆଜି ଆମର ପ୍ରକୃତିର ବହୁ ମୂଲ୍ୟବାନ ବୃକ୍ଷଲତା, ଜୀବଜନ୍ତୁଙ୍କୁ ପୃଥିବୀ ପକ୍ଷରୁ ଲୋପ କରିଦେଇଛନ୍ତି। ମରିସସ୍ ଦ୍ୱୀପରେ ଦିନ ଥିଲା, ଡୋଡ଼ୋ ପରି ଉଡ଼ିପାରୁନଥିବା ସୁନ୍ଦର ପକ୍ଷୀ ସବୁ ଘୁରି ବୁଲୁଥିଲେ ବହୁ ସଂଖ୍ୟାରେ। ଦ୍ୱୀପରେ ବହୁ ପଛରେ ପହଞ୍ଚିଥିବା ମଣିଷମାନେ ଡୋଡ଼ୋ ପକ୍ଷୀମାନଙ୍କୁ ଗୋଡ଼େଇ ଗୋଡ଼େଇ ମାରି ଖାଇଗଲେ। ଡୋଡ଼ୋ ପକ୍ଷୀକୁ ଆଜି ବିଲୁପ୍ତ ପ୍ରଜାତିର

0: ପ୍ରତୀକ ଭାବରେ ବର୍ଣ୍ଣନା କରାଯାଏ। ଚିତା ଆମ ଦେଶରେ ଆଜି ବିଲୁପ୍ତ। ନିୟୁତ ନିୟୁତ ବର୍ଷ ପୂର୍ବେ ଡାଇନୋସର ପୃଥିବୀ ପକ୍ଷରୁ ଶେଷ ହୋଇଗଲେ। ସେହି ସମୟରେ ପ୍ରାୟ ହଜାରେ ବର୍ଷରେ ବିଭିନ୍ନ କାରଣରୁ ଗୋଟିଏ ପ୍ରଜାତିର ଜୀବ ବିଲୁପ୍ତ ହୁଅନ୍ତି ବୋଲି ବିଶ୍ୱାସ କରାଯାଉଥିଲା। ସେତେବେଳେ ବର୍ତ୍ତମାନ ପରି ମଣିଷର କ୍ରୂର ରୂପ ପ୍ରକୃତି ଦେଖିନଥିଲା। ଆଜି କିନ୍ତୁ ବୋଧହୁଏ ପ୍ରତିଦିନ ଆମେ ଗୋଟିଏ ପ୍ରଜାତିର ଜୀବଜନ୍ତୁଙ୍କୁ ହରାଇ ବସୁଛୁ। ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଲେଣି ଯେ ଯଦି ବର୍ତ୍ତମାନର ହାରରେ ପ୍ରକୃତିକୁ ଖିନ୍ଭିନ୍ କରାଯାଏ, ଅବାଧ ଭାବରେ ଶିକାର କରାଯାଏ, ଜଙ୍ଗଲ ସମ୍ପଦକୁ ନଷ୍ଟ କରାଯାଏ, ତେବେ ଆଗାମୀ କିଛି ଦଶକ ମଧ୍ୟରେ ପ୍ରତିଦିନ ଆମେ ପ୍ରାୟ 100ରୁ ଉର୍ଦ୍ଧ୍ୱ ପ୍ରଜାତିର ଜୀବଜନ୍ତୁଙ୍କୁ ହରାଇ ବସିବା। ଏହି ନିକଟରେ ବାଘମାନଙ୍କର ସଂଖ୍ୟାର ଦ୍ରୁତ ହ୍ରାସ ପାଇବା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ରାଜସ୍ଥାନର ଏକ ଅଭୟାରଣ୍ୟରେ ଯେଉଁଠି ବହୁ ସଂଖ୍ୟାରେ ବାଘମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ, ସେଇଠି ବର୍ତ୍ତମାନ ଗୋଟିଏ ବି ବାଘ ନାହାନ୍ତି। ଏ ଘଟଣା ଜଣାପଡ଼ିବା ପରେ ବାଘମାନଙ୍କର ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଦେଶର ପର୍ଯ୍ୟାବରଣ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ବାଘମାନଙ୍କର ସଂରକ୍ଷଣ ଦିଗରେ କଡ଼ାକଡ଼ି ପଦକ୍ଷେପ ନେବା ପାଇଁ ଏକ କମିଟି ଗଠନ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ। ଆଶ୍ଚର୍ଯ୍ୟର କଥା, ସର୍ବେକ୍ଷଣରୁ ଜଣାପଡ଼ୁଛି ଗତ 10 ବର୍ଷ ଭିତରେ 1500 ପାଖାପାଖି ବାଘ ଶିକାର କରାଯାଇଛି ଆମ ଦେଶରେ ଅପରାଧୀ ଏବଂ ଶିକାରୀମାନଙ୍କ ଦ୍ୱାରା। ବାଘମାନଙ୍କର ସଂରକ୍ଷଣ ନିମନ୍ତେ 1972 ଆରମ୍ଭ ହୋଇଥିଲା ଜାତୀୟ ବାଘ ପ୍ରକଳ୍ପ। କିନ୍ତୁ ଯଦି ଅତ୍ୟନ୍ତ ନିଷ୍ଠା ଏବଂ ନିସ୍ୱାର୍ଥପର ଭାବରେ ଦଳମତ ନିର୍ବିଶେଷରେ ଦୃଢ଼ହସ୍ତରେ ବାଘମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରାନଯାଏ, ତେବେ ଆଉ 2-3 ଦଶକ ଭିତରେ ବାଘମାନେ ମଧ୍ୟ ଆମ ଦେଶରୁ ଲୋପ ପାଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଖାଲି ବାଘ କାହିଁକି, ଆମ ଦେଶରେ ନୁହେଁ, ବିଶ୍ୱର ଅନେକ ପ୍ରାନ୍ତରୁ ଅନେକ ପ୍ରଜାତିର ଜୀବଜନ୍ତୁ ଲୋପ ପାଇଯାଉଛନ୍ତି। ଅନ୍ୟ ଦେଶ କଥା ଛାଡ଼ନ୍ତୁ, ଆମ ଦେଶରେ ଆଗରୁ ବହୁ ସଂଖ୍ୟାରେ ଦେଖାଯାଉଥିବା ଅନେକ ବନ୍ୟ ଜୀବଜନ୍ତୁଙ୍କର ସ୍ଥିତି ବର୍ତ୍ତମାନ ସଙ୍କଟାପନ୍ନ। ଏଇ ଯେମିତି ବଣୁଆ କୁକୁର, ଜଙ୍ଗଲି ମଇନା, ଶାଳିଆ ପତନୀ, ସାରି, ମୟୂର, କେତେକ ପ୍ରଜାତିର ମାଙ୍କଡ଼, କେତେକ ପ୍ରଜାତିର ସାପ, ତୁଷାରବାଘ, ଏକଶିଙ୍ଗି ଗଣ୍ଡା, ସିଂହ, ହିମାଳୟ ଅଞ୍ଚଳରେ ଦେଖାଯାଉଥିବା ଚିରୁ ନାମକ ଅତ୍ୟନ୍ତ ସୁନ୍ଦର ମୃଗ, କସ୍ତୁରୀ ମୃଗ ଆଦି ଜଙ୍ଗଲି ଜୀବଜନ୍ତୁ ଏବଂ ସମୁଦ୍ରରେ ରହୁଥିବା ଡଲଫିନ୍, ବିରଳ ପ୍ରଜାତିର କଇଁଛ ଓ ଅନ୍ୟ ବହୁ ପ୍ରଜାତିର ଜୀବଙ୍କର ସ୍ଥିତି ସମ୍ପ୍ରତି ଆମ ଦେଶର ବିରଳ ପଶୁପକ୍ଷୀଙ୍କ ତାଲିକାଭୁକ୍ତ। ଆଉ ଏ ସୁନ୍ଦର ଜୀବଜନ୍ତୁଙ୍କର ଏ ସଙ୍କଟମୟ ସ୍ଥିତି ପାଇଁ ଦାୟୀ କେବଳ ଆମେ। ମାଂସ ପାଇଁ, ଚମଡ଼ା ପାଇଁ, ଦାମୀ ସ୍ୱେଟର, ଶଲ୍, ଟୋପି ପାଇଁ ବା ଘର ସଜାଇବା ପାଇଁ ବା ପୁଣି ଅନ୍ଧବିଶ୍ୱାସର ବଶବର୍ତ୍ତୀ ସମାଜର କିଛି ବିଚିତ୍ର ମଣିଷଙ୍କ ଲାଗି ଔଷଧ ଯୋଗାଇବା ପାଇଁ ଆଜି ଲୋକେ ଜୀବଜନ୍ତୁଙ୍କୁ ମାରି ଶେଷ କରିଦେବାକୁ ବସିଛନ୍ତି। ଅନ୍ୟ ଦିଗରେ ମାଟି, ପାଣି, ବାୟୁର ପ୍ରଦୂଷଣ ମଧ୍ୟ କିଛି କମ୍ କ୍ଷତି କରୁନାହିଁ ଜୀବଜଗତକୁ। ଶିଳ୍ପ ସଭ୍ୟତା, ସହରୀ ସଭ୍ୟତାର ଆଖିବୁଜା ପ୍ରାକୃତିକ ସମ୍ପଦର ଶୋଷଣ, ରାତାରାତି ଧନୀ ହେବାର ଅନ୍ଧମୋହ, ଅପରାଧ ପ୍ରବଣତା ଏବଂ ପ୍ରଶାସନର ନିରବତା ବା ଆଇନ ବ୍ୟବସ୍ଥାରେ ତ୍ରୁଟି ଆଜି ଅନେକ ଜୀବଜନ୍ତୁଙ୍କୁ ବିରଳ ତାଲିକାରେ ଅନ୍ତର୍ଭୁକ୍ତ କରିପକାଇଛି। ଯଦି ଆମେ ସମସ୍ତେ ଏ ଦିଗରେ ଯତ୍ନବାନ ନ ହେବା, ଆମ ଜାତୀୟ ପଶୁ ବାଘ, ଜାତୀୟ ପକ୍ଷୀ ମୟୂର ଆଉ କିଛି ବର୍ଷ ପରେ ଲୁପ୍ତ ହୋଇଯିବେ। ମେଘ ଦେଖି ଆଉ ମୟୂର ନୃତ୍ୟ କରିବନି ବା ବସନ୍ତ ଆସିଲେ କୋଇଲିର କୁହୁ ଶୁଣାଯିବନି। ଏ ସୁନ୍ଦର ପକ୍ଷୀମାନଙ୍କର କଥା ଛାଡ଼ନ୍ତୁ, ସାଧାରଣ ଘରଚଟିଆ ଏବଂ ସାଧବ ବୋହୂଙ୍କୁ ଦେଖିବା ଆଜିକାଲି ବିରଳ ହୋଇଗଲାଣି। ଆମକୁ ମନେ ରଖିବାକୁ ହେବ ଯେ ଗୋଟିଏ ଜୀବ ପୃଥିବୀ ପକ୍ଷରୁ ଲୋପ ପାଇଗଲେ ସେ ଜୀବ ଯେ ଖାଲି ଅନ୍ତର୍ଦ୍ଧାନ ହୋଇଯାଏ ତା ନୁହେଁ, ସେ ଜୀବ ସହିତ ଜଡ଼ିତ ପରିବେଶ ଉପରେ, ପ୍ରକୃତି ଉପରେ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଉପରେ ତା'ର ପ୍ରତିକୂଳ ପ୍ରଭାବ ପଡ଼ିଥାଏ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆମ ପରିବେଶ, ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 509। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ସାଂଖ୍ୟ ଯୋଗ ଦୃଷ୍ଟିରୁ ସୃଷ୍ଟି ବୈଚିତ୍ର୍ୟ ବର୍ଣ୍ଣନା ପ୍ରସଙ୍ଗରେ ପ୍ରଳୟକାଳର କଥା କହୁଛନ୍ତି। ଶେଷକୁ କାଳ ମାୟାମୟ ଜୀବରେ ଲୀନ ହୁଏ, ଜୀବ ଲୀନ ହୁଏ ଅଜ ପରମାତ୍ମାରେ। ପରମାତ୍ମା ଉପାଧି ରହିତ ହୋଇ ଅବସ୍ଥିତ ରହନ୍ତି। ଯିଏ ଏହି କଥା ବୁଝେ ତାଙ୍କ ମନରୁ ଭେଦଜାତ ଭ୍ରମ ଦୂରୀଭୂତ ହୋଇଥାଏ। ଶେଷକୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେଇଛନ୍ତି, ବିଚକ୍ଷଣ ବ୍ୟକ୍ତି ପକ୍ଷରେ ଗୁଣତ୍ରୟର ସଙ୍ଗ ପରିତ୍ୟାଗ କରି ନିର୍ଗୁଣ ହୋଇ ଭଗବାନଙ୍କୁ ଭଜିବା ଉଚିତ।

ଶୁଣୁଥିଲେ ପାରମ୍ପରିକ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 337ତମ ଭାଗ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ।

ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ। କ୍ଷର ମଧ୍ୟରେ ସେ ପ୍ରଭୁ, କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜୟ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରାପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରାପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ

1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପନାରାୟଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନ ମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏହି ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତୁଭ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହି ଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରାପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳି ଦେଇ ଚଳନ୍ତି।

ଶ୍ରୀ ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରା ଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେ ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପରର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଢ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର

ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତି ଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର, ଅତି ଦୁଃଖର ସହିତ ଜଣାଉଛୁ ଯେ କାତରର ଫାଦର ଅମୀର ଶେଖ୍ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନ ହୋଇଥିବାରୁ ଆଜି ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଅଛି।

0: ये है विविध भारती राष्ट्रीय सेवा देश की सुरीली धड़कन। आइए आपको सुनवाते हैं कार्यक्रम।
1: ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଅତି ଦୁଃଖର ସହିତ ଜଣାଉଛୁ ଯେ କତାରର ଫାଦର ଅମିର ଶେଖ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନ ହୋଇଯାଇଥିବାରୁ ଆଜି ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଅଛି।

0: ଶ୍ରୀକୃଷ୍ଣଙ୍କୁ ସ୍ୱପ୍ନରେ ଭଗବାନ ଦର୍ଶନ ଦେଲେ। ତେଣୁ ତାଙ୍କୁ ଖୋଜିବା ଉଦ୍ଦେଶ୍ୟରେ ତାଙ୍କ ରାଜପୁରୋହିତ ବିଦ୍ୟାପତିଙ୍କୁ ସେ ପଠାଇଲେ। ବିଦ୍ୟାପତି ଶବର ରାଜା ବିଶ୍ୱବସୁଙ୍କ ନିକଟକୁ ଆସି ଠାକୁରଙ୍କୁ ଦର୍ଶନ କରିବେ ବୋଲି କହିଲେ, କିନ୍ତୁ ବିଶ୍ୱବସୁ ତାଙ୍କୁ ମନା କରିଦେଲେ। ତାପରେ ବିଦ୍ୟାପତି ବିଶ୍ୱବସୁଙ୍କ ଝିଅଙ୍କୁ ବାହାହେଲେ। ସେ ଭାବିଲେ ଯେ ଠାକୁରଙ୍କ ଦର୍ଶନ ସମ୍ଭବ ହୋଇପାରିବ, କିନ୍ତୁ ତାହା ମଧ୍ୟ ସଫଳ ହୋଇପାରିଲା ନାହିଁ। ତାପରେ ବିଶ୍ୱବସୁଙ୍କ ଝିଅଙ୍କ ଅନୁରୋଧ କ୍ରମେ ତାଙ୍କ ବାପା ବିଦ୍ୟାପତିଙ୍କୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା ଯେ ବିଦ୍ୟାପତି ଯେଉଁ ରାସ୍ତାରେ ଯିବେ ସେ ତାହା ଯେମିତି ଦେଖିପାରିବେନି, ତେଣୁ ତାଙ୍କ ଆଖିରେ ପଟି ବନ୍ଧା ଯାଇଥିଲା। କିନ୍ତୁ ବିଦ୍ୟାପତି ଚତୁରତାର ସହିତ ନିଜ ଗାମୁଛାରେ କିଛି ସୋରିଷ ନେଇଥିଲେ ଓ ତାକୁ ରାସ୍ତା ସାରା ସେ ପକାଇ ପକାଇ ଯାଇଥିଲେ। ଶେଷରେ ସେ ଠାକୁରଙ୍କ ନିକଟରେ ପହଞ୍ଚିଥିଲେ ଓ ତାଙ୍କର ଚକ୍ଷୁ ଖୋଲା ହୋଇଥିଲା ଓ ସେ ଦର୍ଶନ କରିଥିଲେ।
1: ତାପରେ ବିଦ୍ୟାପତି ଫେରିଆସି ଅପେକ୍ଷା କରିଥିଲେ ଯେ ସୋରିଷ ଗଛ ଉଠିଲେ ସେ ନିଜେ ସେ ରାସ୍ତାରେ ଯାଇ ଠାକୁରଙ୍କୁ କେମିତି ନେଇଯିବେ। କିଛି ଦିନ ପରେ ସୋରିଷ ଗଛ ହେବାରୁ ଗଛକୁ ଦେଖି ଦେଖି ରାଜା ତଥା ପାତ୍ରମନ୍ତ୍ରୀଙ୍କ ସହ ବିଦ୍ୟାପତି ସେଠାରେ ପହଞ୍ଚି ଭଗବାନଙ୍କୁ ଦର୍ଶନ କରିଥିଲେ। ସେଠାରୁ ବିଦ୍ୟାପତି କୌଶଳ କରି ଠାକୁରଙ୍କୁ ଚୋରି କରି ଆଣିଥିଲେ, କିନ୍ତୁ ସେଠାରେ ବିଶ୍ୱବସୁ ଭଗବାନଙ୍କୁ ନ ପାଇ ପାଗଳ ପରି ଘୁରି ବୁଲିଲେ। ତାପରେ ଶେଷରେ ପୁରୀଠାରେ ଭଗବାନ ଅଛନ୍ତି ବୋଲି ଜାଣିପାରିଲେ।
0: ଶବର ରାଜା ବିଶ୍ୱବସୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରାର୍ଥନା କରିଥିଲେ ଓ ଠାକୁରଙ୍କୁ ଦର୍ଶନ କରିବା ଲାଗି କହିଥିଲେ, କିନ୍ତୁ ରାଜା ତାଙ୍କର ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ଭକ୍ତର ମନ କଥା ବୁଝିପାରି ଭଗବାନ ତାଙ୍କ ପାଖକୁ ଫେରି ଯାଇଥିଲେ। ତାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଅନଶନରେ ବସିଥିଲେ। ଆଉ ଠିକ୍ ସେହି ସମୟରେ ଭଗବାନ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଥିଲେ ଯେ ସମୁଦ୍ରରେ ଭାସି ଆସୁଥିବା ଏକ ପବିତ୍ର କାଠଗଣ୍ଡି ବା ଦାରୁକୁ ସେ ଉଦ୍ଧାର କରିବେ, ଆଉ ଏହି ଦାରୁରେ ହିଁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଏବଂ ସୁଭଦ୍ରାଙ୍କର ବିଗ୍ରହ ନିର୍ମାଣ କରାଯିବ।
1: ତାପରେ ରାଜା ସମୁଦ୍ରକୂଳରୁ ଦାରୁ ପାଇବା ପରେ ସ୍ୱୟଂ ବିଶ୍ୱକର୍ମା ଜଣେ ବୃଦ୍ଧ ବଢ଼େଇ ରୂପରେ ଭଗବାନଙ୍କ ବିଗ୍ରହ ଗଢ଼ିବାକୁ ଆସିଥିଲେ। ତାଙ୍କର ସର୍ତ୍ତ ଥିଲା ଯେ କେହି ବନ୍ଦ କୋଠରୀର କବାଟ ଖୋଲିବେ ନାହିଁ ଏବଂ 21 ଦିନ ପର୍ଯ୍ୟନ୍ତ କାମ ଚାଲିବ। କିନ୍ତୁ ହଠାତ୍ ଦିନେ କୋଠରୀ ଭିତରୁ କୌଣସି ଶବ୍ଦ ନ ଆସିବାରୁ ରାଣୀ ଗୁଣ୍ଡିଚା ବ୍ୟସ୍ତ ହୋଇପଡ଼ିଥିଲେ। ସେହିଦିନ ମାତ୍ର 15 ଦିନ ହୋଇଥିଲା। ରାଣୀଙ୍କ ଅନୁରୋଧ ରକ୍ଷା କରି ରାଜାଙ୍କ ନିର୍ଦ୍ଦେଶରେ କବାଟ ଖୋଲାଯାଇଥିଲା, କିନ୍ତୁ ସେଠାରେ ବୃଦ୍ଧ ବଢ଼େଇ ଜଣକ ନଥିଲେ। ଭଗବାନ ହାତ ନଥିବା ଅଧା ଗଢ଼ା ମୂର୍ତ୍ତି ବା ଦାରୁବ୍ରହ୍ମ ପ୍ରକଟ ହୋଇଥିଲେ।
0: ପରବର୍ତ୍ତୀ ସମୟରେ ଏହି ଅଧା ଗଢ଼ା ଦିବ୍ୟ ବିଗ୍ରହ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥ ନାମରେ ପୂଜା ପାଇଥିଲେ। ଆଉ ପ୍ରତିବର୍ଷ ଏହି ରଥଯାତ୍ରା ସମୟରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ମହାପ୍ରଭୁ। ପୁଣି ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ା ଦଶମୀରେ ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
1: ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସହସ୍ରଥର ଦର୍ଶନ କରିବା, ଯାହା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହରେ ଦର୍ଶନ କରିବା ସହ ସମାନ। ଏଣୁ ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତମାନଙ୍କର ସମାଗମ ହୋଇଥାଏ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଥିବା ସମୟରେ ଯେଉଁ ପ୍ରସାଦ ହୁଏ ତାକୁ ଆଡ଼ପ ଅବଢ଼ା ବୋଲି କୁହାଯାଇଥାଏ।
0: ପ୍ରତିବର୍ଷ ରଥଯାତ୍ରା ଉଦ୍ଦେଶ୍ୟରେ 3 ରଥ ନିର୍ମାଣ ହୋଇଥାଏ। ଜଗନ୍ନାଥଙ୍କର ନନ୍ଦିଘୋଷ ରଥ, ଦେବୀ ସୁଭଦ୍ରାଙ୍କ ପାଇଁ ଦେବଦଳନ ଓ ବଳଭଦ୍ରଙ୍କ ପାଇଁ ତାଳଧ୍ୱଜ ରଥ ତିଆରି ହୋଇଥାଏ। ଶ୍ରୀ ଜଗନ୍ନାଥଙ୍କ ରଥର ପତାକାରେ ଗରୁଡ଼ ଚିହ୍ନ, ସୁଭଦ୍ରାଙ୍କ ରଥରେ ପଦ୍ମ ଚିହ୍ନ ଓ ବଳଭଦ୍ରଙ୍କ ରଥର ପତାକାରେ ଦର୍ପଣର ଚିହ୍ନ ରହିଥାଏ। ଜଗନ୍ନାଥଙ୍କର ରଥର ଉଚ୍ଚତା 45 ଫୁଟ ଓ ଏଥିରେ 7 ଫୁଟ ପରିଧି ବିଶିଷ୍ଟ 16 ଚକ ଲଗାଯାଇଥାଏ। ବଳଭଦ୍ରଙ୍କ ରଥର ଉଚ୍ଚତା ମଧ୍ୟ 45 ଫୁଟ ଆଉ ଏଥିରେ 14 ଚକ ଲାଗିଥାଏ। ସୁଭଦ୍ରାଙ୍କ ରଥର ଉଚ୍ଚତା 43 ଫୁଟ ଆଉ ଏଥିରେ 12 ଚକ ଲଗାଯାଇଥାଏ। ଆଉ ଏହି 3 ରଥ ପୁରୀ ବଡ଼ଦାଣ୍ଡଠାରେ ତିଆରି ହୋଇଥାଏ।
1: ମହାରଣା, ଦରଜୀ, ରୂପକାର, ସେବକ ଏମାନେ ସମସ୍ତେ ମିଶି ଏହି ରଥକୁ ତିଆରି କରିଥାନ୍ତି। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏହା ବ୍ୟତୀତ ପ୍ରତି ରଥରେ 4 ଲେଖାଏଁ ଅଶ୍ୱ, ଗୋଟିଏ ସାରଥି, 2 ଶୁଆ, ରଥବାଡ଼, 9 ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାନ୍ତି। ନନ୍ଦିଘୋଷ ଅର୍ଥାତ୍ ଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ କନା, ତାଳଧ୍ୱଜ ଯାହାକି ବଳଭଦ୍ର

0: ମହାପାତ୍ରଙ୍କର ରଥ, ଏଥିରେ ନାଲି ଓ ସବୁଜକନା ଏବଂ ଦର୍ପଦଳନ ଯାହାକି ଦେବୀ ସୁଭଦ୍ରାଙ୍କ ପାଇଁ ତିଆରି ହୋଇଥାଏ ସେଥିରେ ନାଲି ଓ କଳା ରଙ୍ଗର କପଡ଼ା ବ୍ୟବହାର କରାଯାଇଥାଏ।
1: ଜଗନ୍ନାଥଙ୍କ ରଥରେ ଧଳା ରଙ୍ଗର ଚାରୋଟି ଘୋଡ଼ା ଓ ସାରଥୀ ଦାରୁକ ରହିଥାନ୍ତି, ଆଉ ବଳଭଦ୍ରଙ୍କ ରଥରେ କଳା ରଙ୍ଗର ଚାରୋଟି ଘୋଡ଼ା ଓ ସାରଥୀ ମାତଳି ରହିଥାନ୍ତି, ଆଉ ଦେବୀ ସୁଭଦ୍ରାଙ୍କ ରଥରେ ନାଲି ରଙ୍ଗର ଚାରୋଟି ଘୋଡ଼ା ଓ ସାରଥୀ ଅର୍ଜୁନ ରହିଥାନ୍ତି। ନନ୍ଦିଘୋଷ ରଥ 742 ଖଣ୍ଡ କାଠରେ ତିଆରି, ଆଉ ତାଳଧ୍ୱଜ ରଥ 731 ଖଣ୍ଡ କାଠରେ ତିଆରି ଏବଂ ଦର୍ପଦଳନ ରଥ 711 ଖଣ୍ଡ କାଠରେ ତିଆରି ହୋଇଥାଏ। ତିନି ରଥର ଦଧିନୌତି ଯଥାକ୍ରମେ ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଶ, ଏହି ତିନି ଦଧିନୌତି ଉପରେ ମୋଟ 9 ପିତ୍ତଳ କଳସ ସ୍ଥାପନ କରାଯାଇଥାଏ।

0: ଶ୍ରୀ ବିଗ୍ରହମାନଙ୍କର ପବିତ୍ର ପହଣ୍ଡି ବିଜେ ସମୟରେ ଅନେକ ସେବକମାନେ ଘଣ୍ଟ ବାଦ୍ୟ ଆଦି ଉତ୍ସାହର ସହିତ ବାଦନ କରିଥାନ୍ତି। ଭକ୍ତ ତଥା ଦର୍ଶକମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦମୁଖର କରିଥାନ୍ତି।
1: ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିଆ ଠାକୁରମାନଙ୍କର ଶ୍ରୀମସ୍ତକରେ ଲାଗି କରାଯାଇଥାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତିଭୋଗ ତଥା ଆଲଟ ଚାମର ସେବା କରାଯାଏ। ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟ ବଜାଇବା ସହିତ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ ହୁଳ

0: ଧୂଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠେ। ସେବକ ଓ ଦୈତାପତିମାନେ ଠାକୁରଙ୍କୁ ଚାରମାଳା ଉପରେ ପହଣ୍ଡି କରି ରଥ ଉପରକୁ ନେଇଯାଇଥାନ୍ତି। ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜେରୁ ଓଡ଼ିଶା ସଂସ୍କୃତିର ମହାନତାର ପରିଚୟ ମିଳିଥାଏ।
1: ତିନି ଠାକୁର ରଥ ଉପରେ ବିରାଜମାନ କଲାପରେ ପୁରୀର ଗଜପତି ମହାରାଜ ରଥ ଉପରେ ସୁନା ଖଡ଼ିକାରେ ଛେରା ପହଁରା କରିଥାନ୍ତି। ଏହା ହେଉଛି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଛେରା ପହଁରା ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ।
0: ଛେରାର ଅର୍ଥ ହେଉଛି ବହଳିଆ ଘୋରା ଚନ୍ଦନ, ଆଉ ପହଁରାର ଅର୍ଥ ହେଉଛି ଓଳାଇବା। ସ୍ୱତନ୍ତ୍ର ତାମଯାନରେ ଗଜପତି ମହାରାଜ ନିଜେ ବିଜେ କରିଥାନ୍ତି ଓ ଛେରା ପହଁରା ନୀତି ସରିବା ପରେ ମହାରାଜା ଖାଦ୍ୟ ଗ୍ରହଣ କରିଥାନ୍ତି। ରାଜା ପ୍ରଥମେ ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି, ଆଉ ତାପରେ ରଥର ଚାରିପାଖରେ ବୁଲି ସୁନା ଖଡ଼ିକାରେ ପହଁରିଥାନ୍ତି। ତାପରେ ଗଜପତି ଚନ୍ଦନ ପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି।
1: ଏହିପରି ଭାବରେ ତିନି ରଥରେ ଗଜପତି ମହାରାଜା ଛେରା ପହଁରା ନୀତିକୁ ସାରି ଶ୍ରୀନଗର ଅଭିମୁଖେ ଯାତ୍ରା କରିଥାନ୍ତି। ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି।
0: ତିନି ରଥରେ ଛେରା ପହଁରା ନୀତି ସରିବା ପରେ ରଥ ଟଣା ନୀତି ଆରମ୍ଭ ହୋଇଥାଏ। ସାରଥି ଓ ଅଶ୍ୱକୁ ଆରୋହଣ କରାଇଥାନ୍ତି ସେବକମାନେ ଓ ଅଶ୍ୱକୁ ରଥ ଦୌଡ଼ି ଦ୍ୱାରା ବାନ୍ଧିଥାନ୍ତି। ପ୍ରତି ରଥରେ ଚାରୋଟି ଦୌଡ଼ି ବନ୍ଧାଯାଇଥାଏ। ଏହି ପବିତ୍ର ରଥ ଦୌଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେ କରିଥାନ୍ତି। ଆଉ ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ରଥକୁ ଟଣାଯାଇଥାଏ। ଭକ୍ତମାନଙ୍କର ହରିବୋଲ ହୁଳହୁଳି ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ କମ୍ପି ଉଠିଥାଏ।
1: ତାପରେ ଟଣାଯାଇଥାଏ ଦେବୀ ସୁଭଦ୍ରାଙ୍କର ରଥ ଏବଂ ପରିଶେଷରେ ଜଗନ୍ନାଥଙ୍କର ରଥ ଟଣାଯାଇଥାଏ। ରଥ ଟଣାଯିବା ସମୟରେ ପୋଲିସମାନେ ଶାନ୍ତି ଶୃଙ୍ଖଳାର ସହିତ କିପରି ରଥ ଟଣା କାର୍ଯ୍ୟ ଶେଷ ହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି।
0: ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ। ରଥଯାତ୍ରା ପାଳନ ସମୟରେ ହେରାପଞ୍ଚମୀ ଉତ୍ସବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଭାଇ ଭଉଣୀଙ୍କୁ ଧରି ମହାପ୍ରଭୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି, କିନ୍ତୁ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି।
1: ତେଣୁ ପତି ବିରହ ବିଧୁରା ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁପ୍ତରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି ଗୁଣ୍ଡିଚା ମନ୍ଦିରରେ, ଓ ଆସିଲା ବେଳେ ଅଭିମାନ କରି ଜଗନ୍ନାଥଙ୍କ ରଥ କାଠଖଣ୍ଡେ ଧରି ଭାଙ୍ଗି ଦେଇଥାନ୍ତି ଏବଂ ହେରାଗୋହିରୀ ସାହି ବାଟ ଦେଇ ମହାଲକ୍ଷ୍ମୀ ବଡ଼ଦେଳକୁ ଫେରି ଆସିଥାନ୍ତି।
0: ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜା ପଣ୍ଡା ହାତରେ ଧାରଣ କରି ଘଣ୍ଟ ଛତା କାହାଳି ସହ ତିନି ରଥକୁ ସେହି ଆଜ୍ଞାମାଳକୁ ପ୍ରଦାନ କରିଥାନ୍ତି, ଆଉ ଏହାପରେ ଯାଇ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ଦକ୍ଷିଣ ମୋଡ଼ ହେଲା ପରେ ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇଥାଏ, ତାପରେ ଶ୍ରୀ ବଳଭଦ୍ରଙ୍କର ଓ ପରିଶେଷରେ ଜଗନ୍ନାଥଙ୍କର ରଥ ଟଣାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଏହି ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି।
1: ଶ୍ରୀବିଗ୍ରହମାନଙ୍କର ଗୁଣ୍ଡିଚା ମନ୍ଦିରରୁ ଫେରିବା ଦିନକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ବୋଲି କୁହାଯାଇଥାଏ। ପହଣ୍ଡି କରି ତିନି ଠାକୁରଙ୍କୁ ରଥ ଉପରକୁ ଅଣାଯାଇଥାଏ। ବାହୁଡ଼ା ଦିନ ମଧ୍ୟ ଗଜପତି ରାଜା ପୁଣି ଥରେ ଶୋଭାଯାତ୍ରାରେ ତାମଯାନରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାରଠାରେ ରହିଥିବା ତିନି ରଥ ନିକଟକୁ ଆସିଥାନ୍ତି।
0: ପୁଣି ଛେରା ପହଁରା ନୀତି ସାରିବା ପରେ ରଥ ଟଣା ନୀତି ଆରମ୍ଭ ହୋଇଥାଏ। ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ସେହିପରି ହୋଇଥାଏ ରୀତିନୀତି ଅନୁସାରେ। ବଡ଼ଦାଣ୍ଡରେ ମଧ୍ୟ ଅନେକ ଭକ୍ତଙ୍କର ଭିଡ଼ ଜମିଥାଏ। ଦଶମୀ ଦିନ ବା ବାହୁଡ଼ା ଦିନ ରଥ ଟଣା ହୋଇ ଅଧା ବାଟରେ ଚତୁର୍ଦ୍ଧା ମୂର୍ତ୍ତି ରହିଥାନ୍ତି। ତାପରେ ଏକାଦଶୀ ଦିନ ସୁନାବେଶ ହୋଇଥାନ୍ତି। ମହଣ ମହଣ ସୁନା ଅଳଙ୍କାରରେ ତିନି ଠାକୁରମାନଙ୍କୁ ବେଶ କରାଯାଏ।
1: ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ଠାକୁରମାନେ।
0: ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକମାନେ ସୁନାବେଶ କରିଥାନ୍ତି। ତାପର ଦିନ ଠାକୁରଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ

0: ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣାଭୋଗକୁ ଅଧରପଣା କୁହାଯାଇଥାଏ।
1: ଏବେ ଏହି ଅଧରପଣା ଭୋଗ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ପ୍ରକୃତ ପକ୍ଷେ ଏହା ଦଶମୀ ଦିନ ହୋଇଥାଏ, କିନ୍ତୁ ସମୟ ଅଭାବରୁ ଏକାଦଶୀ ତିଥିରେ ହୋଇନପାରି ଏହା ଦ୍ୱାଦଶୀ ତିଥିରେ ହୋଇଥାଏ।
0: ଏହି ଅଧରପଣା ଭୋଗ ଠାକୁରଙ୍କ ପାଖେ ଲଗାଯାଇ ତାପରେ ସବୁ ଅଧରପଣା ହାଣ୍ଡିଗୁଡ଼ିକ ରଥରେ ଭଙ୍ଗା ଯାଇଥାଏ। ଆଉ ରଥରେ ଥିବା ପାର୍ଶ୍ୱ ଦେବତା, ଯୋଗିନୀ, ଭୂତ ପ୍ରେତ, ଅଶରୀରୀମାନେ ମହା ଖୁସିରେ ପାନ କରିଥାନ୍ତି।
1: ରଥ ଉପରେ ବାମନ ରୂପୀ ଭଗବାନଙ୍କୁ ଦର୍ଶନ କଲେ ଜଣେ ବ୍ୟକ୍ତି ପୁନର୍ଜନ୍ମରୁ ମୁକ୍ତି ପାଇଥାଏ ବୋଲି ବିଶ୍ୱାସ ରହିଛି।
0: ହଁ ସଙ୍ଗୀତା, ସେଥିପାଇଁ ତ କୁହାଯାଏ, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ।
1: ଠାକୁରମାନଙ୍କର ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀ ବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠ ହୋଇଥାନ୍ତି। ତ୍ରୟୋଦଶୀ ତିଥିରେ ମହାପ୍ରଭୁ ନୀଳାଦ୍ରି ବିଜେ କରିଥାନ୍ତି, ଆଉ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ହୋଇଯାଇଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ। କଥିତ ଅଛି ଯେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ। ସେଥିପାଇଁ ଶ୍ରୀମନ୍ଦିରରେ ସେହି ନୀଳାଦ୍ରି ବିଜେ ଦିନ ରସଗୋଲା ଭୋଗ ହୋଇଥାଏ। ଏହିପରି ତିନି ରଥରେ ବସି ଠାକୁରମାନେ ଭକ୍ତମାନଙ୍କୁ ଦର୍ଶନ ଦେଇ ପୁଣି ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି ଏବଂ ବାହୁଡ଼ା ଯାତ୍ରା ଶେଷ ହୋଇଥାଏ।
0: ଭଉଣୀମାନେ, ସମଗ୍ର ବିଶ୍ୱରେ ପୁରୀର ରଥଯାତ୍ରା କେବଳ ବିଶ୍ୱ ପ୍ରସିଦ୍ଧ ବୋଲି ସମସ୍ତେ ଜାଣନ୍ତି। ଏହି ପୁରୀକୁ କେବଳ ରଥଯାତ୍ରା ଦେଖିବା ପାଇଁ ଅନେକ ଦେଶୀ ଓ ବିଦେଶୀ ଭକ୍ତମାନେ ବର୍ଷକୁ ଥରେ ଆସିଥାନ୍ତି। ପୁରୀ ଚତୁର୍ଧାମ ମଧ୍ୟରୁ ପୁରୁଷୋତ୍ତମ ଧାମ ନାମରେ ପ୍ରସିଦ୍ଧ। ଏହା ହିଁ ପ୍ରକୃତରେ ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବ। ଏହି ରଥଯାତ୍ରା ସମଗ୍ର ପୃଥିବୀବାସୀକୁ ଏକତାର ଡୋରିରେ ବାନ୍ଧି ରଖିଥାଏ। ଯୁଗ ଯୁଗ ଧରି ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତର ଅଧୀନ। ଯେ ତାଙ୍କୁ ହୃଦୟର ସହ ଡାକେ ସେ ତାଙ୍କୁ ପରୋକ୍ଷ ରୂପରେ ଦର୍ଶନ ଦେଇଥାନ୍ତି ଓ ତାର ଦୁଃଖକୁ ଦୂର କରିଥାନ୍ତି।
1: ମହାପ୍ରଭୁଙ୍କ ରଥକୁ ସମସ୍ତେ ଟାଣିପାରନ୍ତି, ଯାହା ଜଗନ୍ନାଥ ଧର୍ମର ସମାନତାବାଦୀ ଚିନ୍ତାଧାରାକୁ ପ୍ରକାଶ କରିଥାଏ। ଏହି ରଥଯାତ୍ରାରୁ ଜଣାପଡ଼େ ଯେ ଈଶ୍ୱର ସମସ୍ତଙ୍କର ଏବଂ ଭକ୍ତିରେ କେହି ଉଚ୍ଚ ନୀଚ ନୁହନ୍ତି। ଏହା ଆମକୁ ସ୍ମରଣ କରାଏ ଯେ ଈଶ୍ୱର ଭକ୍ତଙ୍କ ସହିତ ଅଛନ୍ତି। ଏହି ପର୍ବ ଆମକୁ ଭକ୍ତି ସହିତ ବୁଦ୍ଧି ଏବଂ ଆସ୍ଥା ସହିତ ଦାୟିତ୍ୱ ଓ ପରମ୍ପରା ସହିତ ଆଧୁନିକତାର ସମ୍ମିଳନ ଶିକ୍ଷା ଦେଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଆଉ ଏହି ରଥଯାତ୍ରା ପର୍ବ ମଣିଷ ମଣିଷ ଭିତରେ ସମାନତା ଓ ମିତ୍ରତା ଭାବ ସୃଷ୍ଟି କରିଥାଏ। ଏହା ଧର୍ମନିରପେକ୍ଷତାର ମହାନ ଉତ୍ସବ।
2: ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜୟ ଜଗନ୍ନାଥ।

0: ଭଉଣୀ ମାନେ,
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ, କିନ୍ତୁ ଆମ ପାଖରେ ତ ସମୟ କମ୍।
0: ତାହେଲେ ଆପଣମାନଙ୍କଠାରୁ ଅନେକ ମତାମତର ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଆରତୀ
1: ଆଉ ମୁଁ ସଙ୍ଗୀତା, ନମସ୍କାର।
2: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଆକାଶବାଣୀ ବଲାଙ୍ଗୀର।

ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4ଟି ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଇରାନ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4ଟି ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4ଟି ଯୁଦ୍ଧପୋତ ମଧ୍ୟରେ ଆଇଏନ୍ଏସ୍ ମହେନ୍ଦ୍ରଗିରି ହେଉଛି ସବୁଠାରୁ

ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ତାରିଖରେ ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତ ମାସ 21 ତାରିଖରେ ଭାରତୀୟ ନୌସେନାରେ 3ଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17A ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବା ବେଳେ ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17A ପ୍ରକଳ୍ପ ଅଧୀନରେ ଦେଶରେ 7ଟି ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣାଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35ରେ ପହଞ୍ଚିବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ମସିହାରେ ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ IRGC ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ୍ର ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା।
ତେବେ ହରମୁଜ ପ୍ରଣାଳୀକୁ

0: ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ ଦେଢ଼ ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂହତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷିଆ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30ରେ ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1ରେ ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କୁ ସୁଦୃଢ଼ କରୁଛନ୍ତି ସରକାର। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମକୋର୍ଟଙ୍କୁ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଜଣ ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Supreme Court says determination of citizenship and foreigner status must be carried out through a fair, lawful and reasonable process. Sets aside Guwahati High Court's decision declaring 27 appellants as foreigners. Apex Court seeks status report from the SIT probing alleged misappropriation of donations in Ram Janmabhoomi Temple. President Draupadi Murmu takes cognizance of matter regarding Jharkhand workers affected by ammonia gas leak in Tamil Nadu, directs immediate action. Mortal remains of 15 Indians who died in Vietnam boat tragedy to be brought back home tonight by a Vietnam Airlines flight. Iran strikes U.S. military bases in Jordan, Bahrain and Kuwait in retaliation to U.S. attacks on its military targets. And in women's cricket, hosts England to resume their second innings at 130 for 6 against India in historic one-off test at the Lord's.

ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 41ଟି ସ୍କୁଲର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ, ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ ନିର୍ଦ୍ଦେଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥିମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ। କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି। କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିଆନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି ତାହା ଆଜି ସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି। ଶ୍ରୋତାବନ୍ଧୁ, ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଏହାକୁ ଘୋଷଯାତ୍ରା କୁହାଯାଏ। ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ ମଣ୍ଡପରେ ବିଜେ କରୁଥିବାରୁ ଆଡ଼ମଣ୍ଡପ ଯାତ୍ରା କୁହାଯାଏ। ପ୍ରଭୁଙ୍କର ଜନ୍ମବେଦୀ ଆଡ଼ମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା କୁହାଯାଏ। ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହୋଇଥିବାରୁ ଏହାକୁ ଦଶ ଅବତାର ଯାତ୍ରା ମଧ୍ୟ କୁହାଯାଏ। ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ଏହାକୁ ପତିତ ପାବନ ଯାତ୍ରା ମଧ୍ୟ କୁହାଯାଏ। ଏହି ଯାତ୍ରା ଯିବା ଆସିବା ଓ ରହଣିକୁ ମିଶାଇ ନଅ ଦିନ ହୋଇଥିବାରୁ ଏହାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ। କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟା ଅନୁଯାୟୀ ଯାରା ଶବର ସରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ, ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟା କରି ବିଫଳ ହେଲେ। କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା। ଶୂନ୍ୟବାଣୀ ହେଲା, କୃଷ୍ଣଙ୍କର ନାଭି କମଳ ଅଗ୍ନିରେ ଭସ୍ମ ହେବ ନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ। ପାଣ୍ଡବମାନେ ତାହା ହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପରେ ବାଙ୍କି ମୁହାଣରେ ଆବିର୍ଭାବ ହେଲା। ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରଖିଥିଲେ। ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏଁ ଦ୍ୱାର ଖୋଲାଯିବ ନାହିଁ। ମାତ୍ର 15 ଦିନ ପରେ ଦ୍ୱାର ଖୋଲାଗଲା। ମୂର୍ତ୍ତି ନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ। କେବଳ ଅଧାଗଢ଼ା ମୂର୍ତ୍ତି ରହିଗଲା। ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା। ସେହି ସମୟରେ ମହାପ୍ରଭୁ କହିଥିଲେ, ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ, ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।

0: ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଅଛି। ବିଶେଷ ଭାବେ ବ୍ରହ୍ମପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚିରାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଦ ପୁରାଣରେ ପୁରୁଷୋତ୍ତମ ମହାତ୍ମ୍ୟ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର 7 କୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଉତ୍ସବ ମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିଁକି ବିଶ୍ୱର 1,000 ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ 10 ବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଗୁଣ୍ଡିଚା ମନ୍ଦିରରେ 1 ଦିବସରେ ଦର୍ଶନ ସେତିକି ଫଳ ଲାଭ ହୋଇଥାଏ। ସ୍କନ୍ଦ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର 3300 ଅଧ୍ୟାୟ ଠାରୁ 3500 ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କର ରଥଯାତ୍ରାର ସବିଶେଷ ବିବରଣୀ ରହିଛି। ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ, ଆଚାର୍ଯ୍ୟ ବରଣ କରିବେ, କାର୍ଯ୍ୟଦକ୍ଷ ଅଭିଦିତ ଜଣେ ବା 3 ଜଣ ସୂତ୍ରଧରଙ୍କୁ ବନକୁ ଯିବା ପାଇଁ ବସନ ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ, ଆର୍ଯ୍ୟ ଧାରାଯୁକ୍ତ ଅଷ୍ଟୋତ୍ତର ସଜ ଆହୁତି ଦେବେ, ପ୍ରତି ବୃକ୍ଷ ମୂଳରେ ଆର୍ଯ୍ୟଧାରା ଦେବେ, ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ, କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ, ବୃକ୍ଷର ପ୍ରତି ପାଇଁ ସ୍ନେହ ଦୁଗ୍ଧାଗ୍ନ ଆହୁତି ଦେବେ, ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନ କରି କୁଠାର ଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ, ସେଠାରେ ମଙ୍ଗଳଧ୍ୱନି କରାଯିବ।
1: ଶ୍ରୋତା ବନ୍ଧୁ, ସୂତ୍ରଧରଙ୍କୁ ଗଛ କାଟି କାର୍ଯ୍ୟରେ ନିଯୁକ୍ତି କରି ଆଚାର୍ଯ୍ୟ ସୁଗୃହକୁ ଫେରିବେ। ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ। ଶ୍ରୋତାବନ୍ଧୁ, ସ୍କନ୍ଦ ପୁରାଣ ଅନୁସାରେ ଜଗନ୍ନାଥଙ୍କ ରଥଚକ ସଂଖ୍ୟା 16, ବେଦୀ ଉପରୁ ରଥର ଉଚ୍ଚତା 23 ହାତ, 4ଟି ତୋରାଣ ହେବା, ଗରୁଡ଼ଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ, ବଳଦେବଙ୍କ ରଥର 14ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା 22 ହାତ, ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା 12, ବେଦୀ ଉପରୁ ଉଚ୍ଚତା 21 ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା ମଧ୍ୟ କୁହାଯାଏ। ଏହାର 3ଟି ଅଙ୍ଗ, ପ୍ରଥମ ଅଙ୍ଗ ପୂର୍ବଯାତ୍ରା, ଦ୍ୱିତୀୟ ଅଙ୍ଗ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ ବାହୁଡ଼ା ଯାତ୍ରା। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୁଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ। ଏହା ଅତି ପବିତ୍ର ସମୟ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହାସମାଗମ, ଏ 3 ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବରର ମିଳିତ ହେଲେ ଚତୁଷ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣ ଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଆପଣମାନେ ଏ କିଛି କ୍ଷଣ ମଧ୍ୟରେ।

ତାଙ୍କର ଆତ୍ମନିର୍ଭରଶୀଳ ହେବାର ଏକ ସଂକଳ୍ପ। ଯଦି ଆମର ଯୁବପିଢ଼ି ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିବେ ତେବେ ବିଶ୍ୱର ଶ୍ରମ ବଜାରକୁ ଭାରତ ହିଁ ନିୟନ୍ତ୍ରଣ କରିବ। ଯୁବ ଦକ୍ଷତା ଓ ଆତ୍ମବିଶ୍ୱାସର ପ୍ରତୀକ ଯେତେବେଳେ ଆମେ ଭାରତୀୟ ଯୁବପିଢ଼ିଙ୍କ ଦକ୍ଷତା ଓ ମେଧାଶକ୍ତି ବିଷୟରେ କଥା ହେଉ ସେତେବେଳେ ଆଖି ଆଗକୁ ଆସେ ଚନ୍ଦ୍ରଯାନ ଅଭିଯାନର ଅଭୂତ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବାରେ ଗୌରବ ହାସଲ କଲା। ଆପଣ ଜାଣନ୍ତି ଏହି ଐତିହାସିକ ସଫଳ ପଛରେ ପ୍ରକୃତ କାରଣ କ'ଣ? ଏହା କେବଳ କିଛି ଯନ୍ତ୍ରପାତିର କମାଲ ନଥିଲା, ଏହା ଥିଲା ଆମର ଶହ ଶହ ଯୁବ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ଼ ଇଚ୍ଛା ଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ ଦକ୍ଷତା ଏବଂ ସୁଯୋଗ ମିଳେ ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ ଶିଖିବାକୁ ପଡିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ଼ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲର ନିଜକୁ ମାହିର କରିବେ ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତ ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ନିଜ ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ଯୋଗ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ।
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030 ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025 ଏହା 35.4%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024 ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବାବେଳେ 2025 ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି। ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019 ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115 ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53.5 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ ୟାର୍ଡର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ

ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000 ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି। ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500ରୁ 600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ।

0: ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜାହାଜ ପୁନଃନିର୍ମାଣ ଶୀର୍ଷରେ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କେବେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲି ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ନିଯୁକ୍ତ ହେବାର୍କେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର୍ 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛି 4470 ସ୍ୱାସ୍ଥ୍ୟ ଶିବିର। ଏଥର ପୁରା ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସବୁ ପ୍ରକାରର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଇବା କାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ଆଇବା ବୁଧବାର ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ ଖୁବ୍ କମ୍ ସମୟ ଲାଗି ରଖବାର୍କେ ନିଷ୍ପତ୍ତି ନିଆଯାଇଛି। ଦ୍ୱିପହରର 2 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ଆଜ୍ ଅନବସର ତ୍ରୟୋଦଶୀ ତିଥି ଅବସରରେ ମହାପୁରୁମାନଙ୍କର ଘଣା ଲାଗି ନୀତି ଚାଲିଛି। ଏଥିଲାଗି ଗଲାକାଲିଠାନୁ ସୁନାର କୁଆନୁ ତିନଗରିଆ ପାଇନ୍ ଶୁଦ୍ଧ ସ୍ୱାନଙ୍କର ଘରେ ବିଜେ ହେବା ଋତୁରୁ ଦିବ୍ୟ ପ୍ରଲେପ ଖଳି ଭିଲ୍ ପ୍ରସ୍ତୁତ କରାଯାଇଛି। ଆଜ୍ ମହାପୁରୁମାନଙ୍କର ଘଣା ଲାଗି ଉତରୁ ସେହି ଖଳିକେ ଶୁଦ୍ଧ ସ୍ୱାନଙ୍କର ଘରୁ ଘଣ୍ଟ ଘଣ୍ଟା ଆଉ ପଟୁଆର୍ଥୀ ଶ୍ରୀମନ୍ଦିରକେ ବିଜେ କରାଯାଇଛି। ତାର ଉତରୁ ଖଳି ଲାଗି ହେଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଇତାର ସହିତ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି କରବେ। ପୁରୀଠାରେ ଆଇବା ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ପୁଲିସ ଆଉ ଅଲଗା ବିଭାଗମାନଙ୍କ ତରଫୁ ମକ୍ଡ୍ରିଲ୍ କରାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦେଖରେଖତି ପୁଲିସ ଲାଇନ୍ ପଡ଼ିଆଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ରଥଘିଚା ଆଉ ଏଥିର୍ଲାଗି ରହିଥିବା ସତର୍କତାମୂଳକ ପଦକ୍ଷେପକେ ନଜରତି ରଖିକରି ପୁଲିସ ତରଫୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ପାଶେ ଅଗ୍ନିଶମ ବିଭାଗ ତରଫୁ ଖାସ୍ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଇଛି। ଭିଡ୍ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ବାହାରକେ ଆଣବାର ସହିତ ଚିକିତ୍ସା ସେବା ଯୋଗାଇ ଦେବାର ଲାଗି ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ କରାଯାଇଛି। ରଥଯାତ୍ରା ଅବସରରେ ଭିନ୍ ଭିନ୍ ବନ୍ଦ ଆର୍ ସମୁଦ୍ରନ ସୁରକ୍ଷିତ ଭାବେ ଗାଧବାର୍କେ ନେଇକରି ଭି ସମ୍ପୃକ୍ତ ବିଭାଗ ତରଫୁ ଖାସ୍ ଧ୍ୟାନ ଦିଆଯାଇଛି। NDRF, ଓଡ୍ରାଫ୍ ଆଉ ଭିନ୍ ଭିନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ମକ୍ଡ୍ରିଲ୍ଥି ଭାଗ ନେଇଥିଲେ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଥି ଭକ୍ତମାନଙ୍କ ସୁରକ୍ଷା ଓ ଭିନ୍ ଭିନ୍ ସୁବିଧାକେ ନେଇକରି ହେଇଥିବା ପ୍ରଶାସନିକ ପ୍ରସ୍ତୁତି ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପ୍ରକାଶ ମିଶ୍ର ଆଜି ସମୀକ୍ଷା କରିଛନ୍। ଇତାର ସହିତ ଶ୍ରୀମନ୍ଦିରକେ ଯାଇକରି ପଟିଦିଅଙ୍କୁ ଦର୍ଶନ କରବାର ସହିତ ମହାପ୍ରଭୁଙ୍କର କୃପାନୁ ଚଲତି ବଛର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହେବା ବୋଲି ଶ୍ରୀ ମିଶ୍ର କହିଛନ୍। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାରର ଗନ୍ତି କାମ ଆଇବା 19 ତାରିଖ ଦିନ କରାଯିବା। ଏହି ଗନ୍ତି କାମ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ବୋଲି SOP ଅନୁସାରେ କରାଯିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ

ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ସେ ଆହୁରି କହିଛନ୍, ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗତି ବ୍ୟବହାର ହେଉଥିବା ଆଉ ଦେବସ୍ନାନ ପୁନି ଅବସରରେ ମହାପୁରୁମାନଙ୍କର ଦିହେ ଉଲାଗି ହେଉଥିବା ଅଳଙ୍କାରମାନଙ୍କର ଗନ୍ତି ଇ ଦିନ କରାଯିବା। ଭିତର ରତ୍ନଭଣ୍ଡାର ଥି ବାକି ଅଳଙ୍କାର ଆଉ ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମର ତାରିଖ ଜନେଇ ଦିଆଯିବା ବୋଲି ମୁଖ୍ୟ ପ୍ରଶାସକ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ମେ 23 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରଥି ଥିବା ଅଳଙ୍କାର ଆଉ ଅଲଗା ମୂଲ୍ୟବାନ ଦରବମାନଙ୍କର ଗନ୍ତି କାମ ସ୍ଥଗିତ ରହିଛି। ଭୁବନେଶ୍ୱରନ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର 7 ନମ୍ବର ସମାବର୍ତ୍ତନ ଉତ୍ସବ ଆଜିପାଲି ହୋଇଯାଇଛି। ଏଥି ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍, 2036 ତକ୍ ସମୃଦ୍ଧ ଓଡ଼ିଶା ସପନକେ ସାକାର କରବାର ଆଉ 2047 ତକ୍ ବିକଶିତ ଭାରତର ଜାତୀୟ ଲକ୍ଷ୍ୟ ହାସଲ କରବାର୍ଥି ଦକ୍ଷତା ବିକାଶ ପ୍ରମୁଖ ସ୍ତମ୍ଭ ହୋଇକରି ରହିଛି। ଆଇବା ଦିନେ ନୂଆ ପ୍ରଯୁକ୍ତି ବିଦ୍ୟା ଆଉ ଭବିଷ୍ୟତର ଶିଳ୍ପ ଜଗତ ଲାଗି ଯୁବପିଢ଼ିମାନଙ୍କୁ ତୟାର କରବାର୍କେ ରାଜ୍ୟ ସରକାର ନେକ୍ସଟ ଜେନେରେସନ ସ୍କିଲ୍ସ ଜୋର ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। ଇ ସମାବର୍ତ୍ତନ ଉତ୍ସବଟି ମୋଟ 506 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶକେ ଟିବି ମୁକ୍ତ କରବାର ଲକ୍ଷ୍ୟଟି କେନ୍ଦ୍ର ସରକାରଙ୍କ ତରଫୁ ମୂଲ ହୋଇଥିବାର 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର ଖେପ ଓଡ଼ିଶାନ ସଫଳତାର ସହିତ ଶେଷ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫୁ ଗଲା March 24 ତାରିଖରୁ ଗଲା 5 ତାରିଖ ତକ୍ ଏହି ଅଭିଯାନ ଚାଲିଥିଲା। ଏହି ଅଭିଯାନ ଅଧୀନତି ରାଜ୍ୟର ସହରାଞ୍ଚଳ ଆଉ ଦୁର୍ଗମ ଇଲାକାନ 4,470 ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥି 3,44,000 ଅଧିକା ଲୋକ ଭାଗ ନେଇଥିଲେ। ରାଜ୍ୟ ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫୁ ବହୁତ ସଂଖ୍ୟାତି ନୂଆ ବୈଷୟିକ ପଦବୀମାନଙ୍କେ ନିଯୁକ୍ତ କରିବା ଲାଗି ପ୍ରକ୍ରିୟା ମୂଲ କରାଯାଇଛି। ଉଷ ଖୁଆବାର ଆର୍ ବାଣ୍ଟବାର ବ୍ୟବସ୍ଥା ଲାଗି 1,108 ଜଣ ଫାର୍ମାସିଷ୍ଟ ଅଧିକାରୀ, 238 ଜଣ ଅପ୍ଥାଲାମିକ ଅଧିକାରୀ, 380 ଜଣ ମେଡିକାଲ ଲେବ୍ ଟେକ୍ନିସିଆନ୍ ପଦବୀତି ନିଯୁକ୍ତି ଲାଗି ଅର୍ଥ ବିଭାଗ ତରଫୁ ମଞ୍ଜୁରୀ ମିଳିଛି। ଏ ବାବଦେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍, ହାସ୍ପାତାଲମାନଙ୍କେ କର୍ମଚାରୀମାନଙ୍କର ଅଭାବ ଦୂର କରବାର ଆଉ ରୋଗୀମାନଙ୍କର କେନ୍ସି ଅସୁବିଧାତି ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଟା ସରକାରଙ୍କର ମୂଳ ଲକ୍ଷ୍ୟ ଆଏ। ଏସବୁ ପଦବୀ ଆଇବା ଦିନେ ନିୟମିତ ପ୍ରକ୍ରିୟା ଜରିଏ ସ୍ୱଚ୍ଛତାର ସହିତ ପୂରା କରାଯିବା ବୋଲି ମନ୍ତ୍ରୀ କହିଛନ୍। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର COVID-19 ଏହାଦେ ପ୍ରାଦୁର୍ଭାବକେ ନଜରତି ରଖିକରି ସିମ୍ନା ଇଲାକାମାନଙ୍କ ଲାଗି ସରକାର ଖାସ୍ ସତର୍କତାମୂଳକ ପଦକ୍ଷେପ ନେଇଛନ୍। ସିମ୍ନା ଜିଲ୍ଲାମାନଙ୍କେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ କଡ଼ା ନଜର ରଖାଯାଇଛି। ଆଇବା ରଥଯାତ୍ରାକେ ନଜରତି ରଖିକରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ହାଇ ଆଲର୍ଟ ଜାରି କରାଯାଇଛି। ସବୁ ଦରକାରୀ ସତର୍କତାମୂଳକ ପଦକ୍ଷେପକେ କଡ଼ାକଡ଼ି ଭାବେ ମାନବାର୍କେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏ ବାବଦେ ସୂଚନା ଦେଇକରି କହିଛନ୍, ଆନ୍ଧ୍ରପ୍ରଦେଶ ସିମ୍ନାକେ ଲାଗିକରି ଥିବା ରାଜ୍ୟ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏଥିଲାଗି ଖାସ୍ ନିର୍ଦ୍ଦେଶ ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀମାନଙ୍କର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ବାଧ୍ୟତାମୂଳକ ପରୀକ୍ଷା କରାବାର୍କେ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ COVID-19 ସଂକ୍ରମଣ କମିଥିଲେ ବି ନିରୀକ୍ଷଣ ବ୍ୟବସ୍ଥା ସବୁବେଳେ ଚାଲିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବାର ସହିତ ପଡ଼ୋଶୀ ରାଜ୍ୟମାନଙ୍କେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍। ଆନ୍ଧ୍ରପ୍ରଦେଶର COVID-19 ସଂକ୍ରମଣ ଲାଗି ଏ ସମୟଥି 2 ଜଣଙ୍କର ଜୀବନ ଯାଇଛି। ବଲାଙ୍ଗୀର ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଭିନ୍ ଭିନ୍ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବାର ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିବା ଋତୁରୁ କୋର୍ଟ ପରିସରର ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା। କୋର୍ଟକେ ବୋମାତି ଉଡ଼େଇ ଦେବାର ବାବଦେ ଗୋଟିଏ ଧମକ ପତ୍ର ଇମେଲ ଜରିଆ ଆସିଥିଲା। ଇତାର ଆଧାରତି ପୁଲିସ ଘଟଣାସ୍ଥଳତି ପହଞ୍ଚିକରି ତଲାସୀ ମୂଲ କରିଥିଲା। ବୋମା ନିଷ୍କ୍ରିୟକାରୀ ଦଳ, ଅନୁସନ୍ଧାନକାରୀ ଆଉ ବହୁତ ସଂଖ୍ୟାତି ପୁଲିସ ଫୋର୍ସ ଇ ତଲାସୀ ଅଭିଯାନଟି ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲାର ବାୟୋଫ୍ଲକ୍ ମାଛ ଚାଷ ଆଉ ଆଧୁନିକ ଚାଷ ପଦ୍ଧତିକେ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇକରି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ତରଫୁ RMC ସମ୍ମିଳନୀ କକ୍ଷନ ହୋଇଥିବା ସମାରୋହଟି ମାଛ ଚାଷୀ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଭିତରେ ଆଧୁନିକ ମାଛ ଚାଷ, ସରକାରୀ ସାହାଯ୍ୟ ଆଉ ରୋଜଗାର ସୃଷ୍ଟିକେ ନେଇକରି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି ମାଛ ଚାଷ କ୍ଷେତ୍ରଟି ରହିଥିବା ସରକାରୀ ଯୋଜନା ଆଉ ତାର ସୁଫଲ ବାବଦେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜି ଯୁଗ୍ମ ଜନ ଶୁଣାଣି ଶିବିର ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନହୋଇଥିବା ଶୁଣାଣି ଶିବିରଟି 138 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନହୋଇଥିବା ଶିବିରଟି 53 ଅଭିଯୋଗ ଆସିଥିଲା।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନେଇଥିଲେ।

ବାର୍ଷିବିର୍ତ୍ତି 37 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶିବିର୍ତ୍ତି 150 ଅଭିଯୋଗ ଆସିଥିବା ବେଳେ 28 ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠା ନୀତି ଉପରେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫୁ ମତାମତ ଆହ୍ୱାନ କରାଯାଇଛି। ଦେଶେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମ୍କେ ବରକସ୍ କରବାର ଆଉ ଇତାକେ ନେଇକରି ଗୋଟିଏ ରଣନୈତିକ ଢାଞ୍ଚା ତିଆରି କରବାର ଲକ୍ଷ୍ୟତି ଇ ନୀତି ସହଯୋଗ କରବା। ଉଚ୍ଚ ଗୁଣବତ୍ତା ନୈତିକ ଆଉ ଅଭିନବ ଗବେଷଣାକେ ପ୍ରୋତ୍ସାହନ ଦେବାର ଆଉ ଜାତୀୟ ଆର୍ ଆଧୁନିକ ସ୍ୱାସ୍ଥ୍ୟସେବାକେ ପ୍ରାଥମିକ ଦେବାର ଇ ନୀତିର ଉଦ୍ଦେଶ୍ୟ। ମତାମତ ଦାଖଲ କରବାର ସମୟ ଆଇବା 27 ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ୍ମିଣ୍ଟନ ହଲ୍ନ ଭାରତୀୟ ଜୀବନ ବୀମା ନିଗମର ଦୁଇଦିନିଆ ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ବ୍ୟାଡ୍ମିଣ୍ଟନ ଆଉ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ଓଡ଼ିଶା ଝାଡ଼ଖଣ୍ଡ ଆଉ ବିହାରର ମୋଟ 11 ଡିଭିଜନର ପୁରୁଷ ଆଉ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍। ଏଥି ଶ୍ରେଷ୍ଠ ଭାବେ ବଛାଯାଇଥିବା ଖେଳାଳିମାନେ ଆଇବା 7 ମାସେ ହାଇଦ୍ରାବାଦନ ହେବାର୍କେ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟଟି ଭାଗ ନେବେ ବୋଲି ଭାରତୀୟ ଜୀବନ ବୀମା ନିଗମ ସମ୍ବଲପୁର ଡିଭିଜନର କାର୍ମିକ ମ୍ୟାନେଜର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍। ପାଣିପାଗ ରାଜ୍ୟର କେତେଟା ଇଲାକାନ ଆଇବା 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଇଜେ ସକ୍ରିୟ ରହିଛି। ଏ ବଛର ମୌସୁମୀତି ଜୁନ୍ 1 ଜୁଲାଇ 13 ତକ ରାଇଜେ ହାରାହାରି 348.2 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ରାଜ୍ୟର ସ୍ୱାଭାବିକ ବର୍ଷାନୁ 4% ଅତ୍କା ହେ। ସେ ମୁଖ୍ୟ ଖବର ଫେର ଘାଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲି ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଲଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ନିଯୁକ୍ତ ହେବାକେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର୍ 100 ଟିବି ମୁକ୍ତ ଅଭିଯାନର 2 କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛି 4470 ସ୍ୱାସ୍ଥ୍ୟ ଶିବିର। ଆଜିର ଆଞ୍ଚଳିକ ଖବର ଇଣୁ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି, ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ, ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି, ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ, ଗହଣା, ଇଞ୍ଜିନିୟରିଂ ସାମଗ୍ରୀ, ଜୈବିକ ଏବଂ ରାସାୟନିକ କେମିକାଲ୍ସ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର, ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋକୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ
ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର

ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୁରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟ୍ଟାମ୍ବଟି ରୋଡ୍ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣା ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁନେ ଜିଲ୍ଲାର ସାସୁର ଜେଜୁରୀ ରୋଡ୍ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହିପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ସ୍ପେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କେରୋପ କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ପେନ୍ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ପେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ ଓ ଆମେରିକାର ଦାବି ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
2: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆଳ ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆଳରୁ ଡେଭଲପ୍ ଆଗକେ ବଢ଼ବା, ଲୋକ ମାନ ସଙ୍ଗେ ମତାମତ କରିକି ଏକା କାମ କରବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ବୁଦ୍ଧିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
1: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
3: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହେଇଛି। ବର୍ଷେ ପୁରାଣୀ ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଭାଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଏ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ।
1: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ, ଅନୁସୂଚିତ ଜାତି, ଜନଜାତି, ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭାସ ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
4: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟ ଆସିଥିଲେ ଅତି ଉତ୍ସାହିତ ଥିଲେ। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାର ପଦକ୍ଷେପକୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ, ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହେଉଛି ରାଜୀବ।

0: ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଖେତ ଖୋଲା।
1: ଜୁହାର ଜୁହାର ବାବୁ, ଆସ ବସ। ହୋ ବାବୁ,
2: ଦଦା ହୋ, କେନ୍ତା କେନ୍ତା ଅଛ ହୋ
1: ବାବୁ? ଚାଲିଛେ ଗାରେ ଗାରେ।
2: ବର୍ଷା ପାନ ଟିକେ ପଡ଼ିଲା ଯେ ଉଷ ଥିଲ କିନି?
1: ଉଷ ତ ଲାଗୁଛେ ଭାଇ, ବାକି ଟିକେ ବିଲମ୍ବ ହେଇଗଲାନ ହୋ ଏଥର ରେ ଯେନ୍ ଧାନ ବୁନା ବୁନିଟା।
2: ରଥଯାତ୍ରା ବେଲ୍କେ ପଲ୍ହାରୁଆ ଝକାଝକ ଚାଲି,
1: ଦେଖ ତ ପାନ ଚାରିଆଡ଼େ ଖୁଲଖୁଲ ଡୁବ ଡୁବ କରୁଥିସି।
2: ହଏ ହଏ,
1: ଇଟା ଯେ ଦିନା ଦୁ ଦେଲା ଯେ ବୋଲ ତ।
2: ହଏ ହଏ,
1: ବାକି ଟିକେ ବିଲମ୍ବ କରିଦେଲା।
2: ହଁ ଡେରି ହେଲା ଯେ ଦଦା, ଆମେ ଦୁର୍ବଳ ନି ହେବାର କଥା।
1: ନାଇଁ ନାଇଁ ନାଇଁ ନାଇଁ, ଦେଖ ତ ଆମର ପୂର୍ବପୁରୁଷାନ ବାବୁ ଯେନ୍ ଭିନ୍ ଭିନ୍ ପ୍ରକାରର ଅସୁବିଧାକେ ନେଇକେ
2: ହଏ
1: କଣ୍ଟା ମାରିଲା ବା ଗିର୍ ମାଡ଼ିକିରି ତାହାକେ ଫେନ୍ ହିଟେଇକିରି ଆଗ୍କେ ବଢ଼ବାର୍ ଲାଗି ହଉଛେ।
2: ହଏ ଦଦା,
1: କାଁ ଯେ ଡରି ଯିମା ଭାଇ?
2: ନି ଡରବାର୍ କଥା ଦଦା ହୋ। ଆର୍ ଗୁଟେ କଥା
1: କାଣା,
2: ଇ ଗଛ ଲତା ଜଗାବାର୍ ବିଷୟରେ ଟିକେ କଥା ପକାତେ କେନ୍ତା ହେତା?
1: ଠିକ୍ କହୁଛ ଭାଇ, ଦେଖ ଯେ ଗଛ ଲୋହ ମାନେ ଅଛନ୍ ନାଇକେ,
2: ହଁ
1: ଇମାନଙ୍କର ଲାଗି ହିଁ ଆମେ ଅଛା ବାକିଟା ଭାଇ।
2: ହଏ ଦଦା,
1: ଆମେ ଦେଖ ପହଲା କଥା ଯେ ଯେନ୍ ପବନ ନଉଛାଁ ପ୍ରାଣ ପବନ ହିସାବରେ ଆର୍ ବଞ୍ଚିଛାଁ, ହେ ଯେନ୍ ଅମ୍ଳଜାନ ବାୟୁଟା ବାବୁ ଗଛ ପତର ମାନେ ଆମକୁ ଦେଇଥିସନ୍ ପହଲା କଥା। ତାପରେ ଏଇ ଯେନ୍ ଗଛ ଲତା ନୁ ଭିନ୍ ଭିନ୍ ପ୍ରକାରର ଯେନ୍ ଫସଲ ଆମେ ପାଉଛାଁ, ତାପରେ ଭିନ୍ ଭିନ୍ ପ୍ରକାର ଫଲମୂଲ ପାଉଛାଁ, ସେଟା ଖାଇକିରି ଜୀବନ ଧାରଣ କରୁଛାଁ। ହେଟା କହେସନ୍ ବାବୁ ଗଛଟେ ଜଗାବ ଯଦି ସେଟା ତମକୁ ଫୁଲ ଦେଲା ତ ଭଲ କଥା, ଫଲ ଦେଲା ତ ଭଲ କଥା, ଯଦି କିଛି ନେଇ ବି ଦେଇପାରିଲା ଛାଏ ଟିକେ ତ ଦେବା।
2: ହଁ, କେନ୍ ଜିନିଷ ଉବାଟେ ନେଇଯାଏ
1: ଉବାଟେ ନେଇଯାଏ। ତାର୍ପରେ ବୋଲଛ ସେ ଗଛ ଯଦି ବୁଢ଼ା ହେଇକିରି ମରିଗଲା ବୋଇଲେ ତାହାକେ ଆମେ ଜାଳେଣୀ ଆକାରରେ ବ୍ୟବହାର କରୁଛାଁ
2: ଦଦା। ଜନମଥୁ ମରନ୍ତ,
1: ହଁ
2: ଲୋକକେ ଦେଇ ଚାଲିଛେ
1: ଆମର କାମେ ସେଟା ହଉଛେ।
2: ହଏ ଦଦା,
1: ଆମେ ମଲା ବେଲ୍କେ ବି କାମେ ହଉଛେ।
2: ହଁ ସେ ପୁରା ଖାଲି ଲୋକକୁ ଦେଇ ଚାଲିଛେ ଦଦା। ଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତଙ୍କୁ ଅନୁରୋଧ କର୍ମା, ଯାହା ଚିହ୍ନ ହଉଛେ ବଢ଼ିଆ ସମିଆ
1: ବଢ଼ିଆ ସମୟ
2: ବାରିରେ କ୍ଷେତେ ଯେନ ପାରୁଛନ୍ ଗଛ ଲୋକ ଗଛର ଯତ୍ନ କରୁନ୍, ଆର୍ ଆଗ୍କେ ଆଗ୍କେ ଯେନ୍ତା ବଢ଼ିଆ ହେବାର ଆମେ ଶାଗୁଆ ପୃଥିବୀଟେ ଭବିଷ୍ୟତରେ ଦେଖିପାର୍ମା।
1: ବହୁତ ବଡ଼ କଥା,
2: ସେ କଥା ଆମେ ଟିକେ ଚିନ୍ତା କର୍ମା ଦାଦା।
1: ଦେଖ ନିଜର ଯଦି ଜମିବାଡ଼ି ଅଛି
2: ହଏ ହଏ,
1: ସେନେ ତ ଆମେ ଗଛ ଯୋଗେଇ ପାର୍ମା। ଗାଁ ମାନଙ୍କୁ ବାବୁ ବହୁତ ଟିକେ ଅନାବାଦୀ ଜମି ଥିସି, ଦାଦର ଗୋଚର ବହୁତ ଟିକେ ଥିସି, ଜଙ୍ଗଲ ପତ୍ରା ବି ଅଛେ, ହେ ଜାଗା ମାନଙ୍କୁ ବି ଗାଁ ଲୋକ ଚାହିଁବେ ବୋଇଲେ ସାମୁହିକ ଆକାରରେ ବୃକ୍ଷରୋପଣ ମାନେ କରିପାରିବେ।
2: ହଏ ଦଦା,
1: ଜଙ୍ଗଲ ଥିଲେ ମଙ୍ଗଲ ବୋଲସନ୍ ଭାଇ।
2: ହଏ ଦଦା, ମନ ଟିକେ ଖାଲି ଉଚାଟ କରବାର କଥା।
1: ହଁ ହଁ ହଁ
2: ଦଦା, ହଉ ଆର୍ ଗୋଟେ କଥା
1: କାଣା ଭାଇ,
2: ଗାଁ ମାନେ ରଖିକରି ତ ଲୋକ କେତେ ଉପରକେ ପଲେଇ ଯାଉଛନ୍। ଆମର ଗାଁ ଥି ତ ସେ ଭାଇ ଗୁଟେ ତିନ ମହଲା କଲେନ, ଗାଡି ମାନେ ନୂଆ ନୂଆ ଘିନିଲେନ, ମନ ମରନି ଠହରିବା।
1: ହଏ ବାବୁ, ଗାଁ ପୋଷିଲେ ପରା ପଇସା ପାଇବ କି ନି?
2: ହଏ ଦଦା, ଶୁନ ତ, ଟିକେ ପରିଶ୍ରମ କରିଦେଲ ବେଲେ ଯଦି ମନୁଷ୍ୟଟେ ହେଇଗଲ ବେଲେ କାଇଁ ଛାଡ଼ମା?
1: ଦେଖ ବାବୁ, ଇ ଗାଏ ଆମର ବହୁତ ପୁରୁଣା କାଲୁ ଆମର ଲୋକେ ପୋଷି ଯାଉଛନ୍।
2: ହଏ
1: ଆଗରୁ ରଜା ମହାରାଜ ମାନେ ବି ଗାଏ ରଖୁଥିଲେ, ସେଟା ସେ ଦିଲୀପ ରଜା ବୋଲ କି ବିରାଟ ରଜା ବୋଲ, ଆମର କୃଷ୍ଣ ଭଗବାନ ତ ଗାଏ ଚରଉଥିଲେ। ତ ଗାଏକେ ଯଦି ଆମେ ସେବା ପୂଜା କର୍ମା ଭାଏ, ସେ ଆମକୁ ମା ଭୁଲିଆ ପାଳନ କରବା। ତ ଦେଖ ତାର କୌଣସି ଜିନିଷ ତାର ବି ଉପାଟେ ନେଇଯିବାର, ଆମକୁ ଗୁରସ ଦଉଛି, ତାର ଯେନ୍ ମଳମୂତ୍ର କି ଆମେ ଜୈବିକ ଖତ ଆକାରରେ ବ୍ୟବହାର କରୁଛାଁ। ତ ସେଥିଲାଗି ବୁଝ, ଗାଏ ପୁଷ୍ବାର ଉପରେ ଆମର ଲୋକ ଧ୍ୟାନ ଦେବାର କଥା, ଯେ ମାନେ ପାରୁଛନ୍ ବୋଲ ତ ଗାଏ ପୁଷ୍ବେ ବୋଇଲେ ଭଲ ଦୁଇ ପଇସା ବି କମେଇ ପାରବେ
2: ଦଦା। ହୋ ଓ ଥରେ ଆମେ କଥା ହେଇଥିଲା ସୋର କରୁଛ
1: କାଣ ବାବୁ,
2: ଡାକ୍ତର ସ୍ପନ୍ଦନ ଦାସ ଆଜ୍ଞା?
1: ହଁ ହଁ ହଁ
2: ହଁ କଥା ହେଇଥିଲା
1: ଆଜ୍ଞା। ତ ଆମର ବୈଠକିକେ ମଝିରେ ମଝିରେ ଆଗରୁ ଆସୁଥିଲି
2: ବେଲେ ବ୍ୟବସାୟିକ ଭିତ୍ତିରେ ଗୋପାଳନ।
1: ହଁ ହଁ ହଁ,
2: ସେ କଥା ଟିକେ ଆଜି ବଜଉ।
1: ହଁ ହଁ ଠିକ୍ ଅଛେ ବାବୁ, ବଜ ଶୁନମା।

0: ଆଜ୍ଞା ଜୁହାର
1: ଜୁହାର ଜୁହାର
2: ଦାସ ଆଜ୍ଞା, ଏଇଟା ଆପଣଙ୍କର ବି ସେତିକି କଥା ପକେଇଥିଲୁ ନ, ଦୁଇ ଭାଇ ବସିକିରି ଦୁଃଖ କରୁଥିଲୁ,
1: ଆପଣ ମାନେ ଏନ୍ତା ସୋର କରୁଥନ୍, ଚାଷୀ ଭାଇ ମାନେ ଏନ୍ତା ସୋର କରୁଥନ୍,
2: ଯେ ଆଜ୍ଞା ଦେଖୁନ୍ ଆମର ଫାଲେ ଇଛନକା ବଲାଙ୍ଗୀର ଜିଲ୍ଲାରେ ବୋଲନ୍ ତ
1: ଆଜ୍ଞା,
2: ଯେନ୍ ଗାଏ ପୁଷ୍ବାରଟା ଆଉ ଦୁଗ୍ଧ ଉତ୍ପାଦନ କରବାରଟା ବହୁତ ବଢ଼ଲାନ ଆଜ୍ଞା, ଆରୁ ପ୍ରତ୍ୟେକ ଗାଁରେ କିଛି କିଛି ଚାଷୀ ଭାଇ ଯେନ୍ ଜାତିଆ ଆମର ଯେନ୍ ଗାଏ ମାନେ ରଖିକିରି ଗୁରସ ମାନେ ଖାଇ ବିକି ପାରୁଛନ୍, ଆରୁ ତାଙ୍କର ଅର୍ଥନୈତିକ ମାନେ ଦିଗଟା ଟିକେ ସବଲ ହେଉଛେ ବୋଲନ୍ ତ, ବାକି ଅନେକ ସମୟଥି ଆମର ଯେନ୍ ଭାଇ କହୁଥିଲେ ବାଗିର ଯେ ପ୍ରକୃତରେ କେନ୍ ଗାଏ ବେଶୀ ଗୁରସ୍ ଦେଇପାରବା,
0: ହଁ
2: ସେଟା ଠକେଇକିରି ତାହାକେ ଘିନିକିରି ଆଣିକିରି ଯତ୍ନ କଲାବେଳେକି
0: ହଏ ହଏ
2: ଘା ଘା ଟିକେ ଫେଲ୍ ମାରି ଯାଉଛନ୍,
0: ହଁ
2: ହଏ ତାହାକେ ସେବା ପୂଜା କରବେ କରବେ
0: ହଏ ହଏ,
2: ଆରୁ ଆଠଟା କି ଦଶଟା ଦେବା ବୁଲୁଥିବେ, ଆର୍ ଯଦି ଦୁଇଟା କି ତିନିଟା ଦେଲା
0: ଯେନ୍ ପଇସା
2: ମାରବାକିଟା, ତ ପ୍ରକୃତରେ ଦୁଧିଆଳି ଗାଈକେ କେନ୍ତା କରି ଆମର ଲୋକେ ଚିହ୍ନି ପାରବେ, ତ ହେ ବାବଦରେ ଟିକେ ଆପଣ କହିତେ ବୋଲେ ବଢ଼ିଆ ହେତା। ତ ପହିଲା କଥା ହଉଛେ ଦାସ ଆଜ୍ଞା, ଯେ ଦୁଧିଆଳି ଗାଈକେ ଆମେ ବାଛମା କେନ୍ତା କରି, କେନ୍ତାରେ ଜାଣିପାରମା?
1: ଦେଖୁନ୍ ବାହାରେ ଯେନ୍ ମାନେ ଗାଈ ରଖୁଛନ୍ ଆମର ଦେଶ ବାହାରେ, ସେମାନଙ୍କର ନୁ ଯେନ୍ ଫାର୍ମ ମାନେ ଥିସି ସେମାନେ ଖାତା ନୁ ସବୁ ଟିପିକିରି ରଖସନ୍, ଏଟା ଗୋଟେ ପ୍ରଚଳନରେ ଅଛେ ବାହାରେ, ଯେ ସେମାନେ ତାର ମା କେତେ ଗୁରସ ଦଉଥିଲା, ସେ ମା ନୁ ଯେତିକିଟା ଜନ୍ମ ହେଲେ ତାର ବୁହେନ ମାନେ କେତେ ଗୁରସ ଦଉଥିଲେ, ତାର ବଂଶାବଳୀର ସବୁ ଲେଖାଯୋଖା ସେମାନଙ୍କର ପାଖେ ଥିସି। କିନ୍ତୁ ଆମର ଭାରତରେ କି ଆମର ଓଡ଼ିଶାରେ ମୋର ବଲାଙ୍ଗୀର ବି ହଉ, ଲେଖାଲୁଖିଟା ଟିକେ କମ୍, ସବୁ ମୁହେ ବଚନ କଥାବାର୍ତ୍ତା, ତ ଆମକୁ ସେ ସୁବିଧାଟା ନାଇଁ ମିଲେ ଯେ ଆମେ ତାର ମା ନୁ ଗୁରସ ଦେଖିକିରି, ସେ ଗୁରସ ନୁ ଆମେ ଯେନ୍ ପାଠ ଯେନ୍ଟା ପଢ଼ିଛୁ ଯେ ଗୁରସ ମାର ଗୁରସ ଦେଖିକି ଛୁଆ ଗୁରସ ଯେନ୍ ଦେଖିହେବା କହିହେବା, ସେଟା ଟିକେ କହିବାରଟା କଡ଼ା ହେସି। ତ ଆମର ପାଖେ ଯେତେବେଳେ ବି ନୂଆ ଗାଈ ଘିନି ଯାଇସୁଁ, ଆମର ପାଖେ ଗୋଟେ ହିଁ ସୁବିଧା ଥିସି, ସେଟା ହେଉଛି ଯେ ସେ ଗାଈର ବାହ୍ୟ ଗଠନ ହେବା ଦେଖମା, କିମ୍ବା ସେ ଗାଈର କେତେ ବୟସ ଅଛେ ଦେଖମା, ଇଟା ମାନେ ଦେଖିକି ଯେନ୍ଟା ଆମର ଆଙ୍କେ ଦିଶବା, ସେଥିରେ ଠାରି ନାରିକିରି ଆମେ ଜାଣିପାରମା ଯେ ହଁ ଇତ୍କି ଦେଇପାରବା, ଗୋଟେ ଅନୁମାନ ଲଗେଇ ପାରମା। ସେ ଅନୁମାନ ବିଷୟରେ ଆମେ ଯଦି କଥା ହେମା ଚାଷୀ ଭାଇମାନେ ଜାଣିପାରିବେ, ବୋଲେ ସେମାନେ ଗୋଟେ ଗାଈ ଘିନ୍ବାର ଆଗରୁ ନିଶ୍ଚିତ ଭାବରେ ଲାଭବାନ ହେବେ ବୋଲି ମୁଁ ଆଶା କରୁଛି।
2: ହଁ ବହୁତ ବଢ଼ିଆ କଥା,
0: ଏଇଟା ଗୋଟେ ବଢ଼ିଆ କଥାଟେ, ଆମେ ଯେନ୍ଟା ଭାବୁଥିଲା ସେଟା ହେବା ଦଦା। ଯେ ଦାସ ଆଜ୍ଞା ଦେଖୁନ୍, ସବୁ ତ ଆଡ଼େ ବଜାରକେ ଯିବେ ବେଲେ ଦୁଇ ଦାନ୍ତ କରିଯିବ, ତିନ୍ ଦାନ୍ତ କରିଯିବ, ଆମେ ତ ସେସବୁ କଥା ନି ଜାଣିବାର ଆଜ୍ଞା, ଗାଈକେ ଦେଖିଲେ ବୟସଟା ତାର କେନ୍ତା କରି ଜାଣିପାରମା?
1: ଗାଈରେ ଆମର କାଣା ହେସି, ପହଲା ବୟସ୍କେ ଯେତେବେଳେ ଆମେ ଦେଖ୍ସୁଁ, ଆମର ବଲାଙ୍ଗୀରରୁ ଆମେ ଯଦି କିଛି ଗୋଟେ ଗାଈ ଘିନି ଯାଉଛୁଁ, ବୋଲେ ଆମେ ଚେଷ୍ଟା କରବାର କଥା ଯେ ଶଙ୍କର ଜାତୀୟ ଜର୍ସି ଗାଈକି ଆମେ ଘିନ୍ତା। ଶଙ୍କର ଜାତୀୟ ଜର୍ସି ଗାଈଟା ଗୁରସ୍ ବି ଟିକେ ଭଲ ଦେସି
0: ଆଜ୍ଞା,
1: ଶଙ୍କର ଜାତୀୟ ହୋଲଷ୍ଟିନ୍ ବି ବହୁତ ଲୋକ ରଖବାର ଲାଗି ଚେଷ୍ଟା କରସନ୍, ହୋଲଷ୍ଟିନ୍ର ଗୁରସ୍ଟା ଜର୍ସିନୁ ବେଶୀ ହେ, କିନ୍ତୁ ଦେଖବାର ଲାଗି ମିଳୁଛେ ଯେ ଆମର ପାଣିପାଗ ଆମର ପରିବେଶକେ ହୋଲଷ୍ଟିନ୍ ଟିକେ ନାଇଁ ପାର୍ବା, ଠରେ ନେଇ ପାର୍ବା, ତ ଗରମରେ ନାଇଁ ଆବାର ବୋଲଛନ୍, କେତେଟା ଚାଷୀ ଭାଇମାନେ ବୋଲସନ୍ ଯେ ଆମର ଛୁଆ ଟାଇମ୍ରେ ନାଇଁ ଦେବାର, ଛୁଆ ରହିଯାଉଛେ ବୋଲସନ୍, ତ ଏଇସବୁକେ ଦେଖିଲା ମୋର ଅନୁଭବରୁ ମୁଇଁ କହିପାରମି ଯେ ବଲାଙ୍ଗୀର ଲାଗି ଶଙ୍କର ଜାତୀୟ ଜର୍ସି ଗାଈଟା ସବୁଥିରୁ ଭଲ ହେ। ତ ଆମର ଯଦି ଚାଷୀ ଭାଇମାନେ ଯାଉଛନ୍, ତ ଚେଷ୍ଟା କରୁନ୍ ନୂଆ ଗାଈ ଘିନ୍ଲା ବେଳକୁ ଶଙ୍କର ଜାତୀୟ ଜର୍ସି ଗାଈଟେ, ଯେନ୍ଟାକି ସିବି ଜର୍ସି କ୍ରସ୍ବିଡ୍ ଜର୍ସି ବୋଲୁଛୁ ଆମେ, ଶଙ୍କର ଜାତୀୟ ଜର୍ସି ଗାଈଟେ ଘିନ୍ତେ ବେଲେ ସେମାନେ ଲାଭବାନ ହେଇପାରତେ। ଶଙ୍କର ଜାତୀୟ ଜର୍ସି ଗାଈର ଆମେ ବୟସ ଜାଣିକିରି ଘିନ୍ବାର କଥା, ବୟସଟା ଜାଣିବାର ଲାଗି ଆପଣମାନେ ଯେନ୍ତା କହିଲେ ଯେ ଦାନ୍ତ ଦେଖିକିରି ଆମେ ଜାଣିପାରମା, କୁହାହେସି ଯେ ଯଦି ଗୋଟେ ଶଙ୍କର ଜାତୀୟ ଜର୍ସି ତାଙ୍କର ଦାନ୍ତ ଆମେ ପାଲା ଯଦି ଜାଣିବା ବେଲେ 32 ଦାନ୍ତ ଗୋଟେ ଗାଈର, ସେ 32 ଦାନ୍ତରୁ କଲ୍ ଦାନ୍ତ ହେଉଛି 24, ଚବିଶ ବେଲେ 6 ତଲେ 6 ଉପରେ 12, ବାମରେ 6 ଉପରେ 6 ତଲେ, ଡାହାଣରେ 6 ଉପରେ 6 ତଲେ, ଏନ୍ତା କିରି 24 ଦାନ୍ତ, ସେଟା ତ ଫିକ୍ସ ଦାନ୍ତ। ତାପରେ ରହିସି ଆଗଡ଼ର ଛାମୁ ଦାନ୍ତ ବୋଲସନ୍, ଯେନ୍ଟାକି ଯେନ୍ଟାକି ଆମର ଆଗଡ଼ର ଦାନ୍ତ ଇନ୍ସିଜର୍ ଟିଥ ବୋଲସନ୍ ଇଂଲିଶ, ସେଟା 8 ଅଛି, 8 ବେଲେ 4 ଯୋଡ଼ି, ସେଟା ଭାଙ୍ଗିକିରି ସେ ତାର ଗୁରସ ଦାନ୍ତ ଭାଙ୍ଗିକିରି ଆରଥରେ ସେଟା ନୂଆଟା ବାହାରିଛି, ତ ସେ ତାର ବାହାର ବାହାରକେ ଦେଖିକିରି କେନ୍ଟା ବାହାରିଛି, କେତେଟା ଦାନ୍ତ ହେଇଛି, ସେଟା ଦେଖିକିରି ଆମେ କହିସୁ ଯେ ତାର କେତେ ବୟସ ହେଇଛି। ଗୋଟେ ସିବି ଜର୍ସି କଥା କହୁଛି, ଗୋଟେ ଶଙ୍କର ଜାତୀୟ ଜର୍ସି ଯଦି ପହଲା ଦାନ୍ତ କରିଛି, ପହଲା ଦାନ୍ତ ମାନେ 2 ଦାନ୍ତ, ପହଲା ଯୋଡ଼ି ଦାନ୍ତ କରିଛି, ତାହେଲେ ଆମେ ଜାଣିବା ଯେ ଯଦି 2 ଦାନ୍ତିଆ ହେ ବେଲେ ତାର ବୟସ ହେଉଛେ ପାଖାପାଖି 1.5-2 ବର୍ଷ। 2 ନମ୍ବର ଯଦି ଦାନ୍ତ କରିଛେ ମାନେ 4 ଦାନ୍ତ ଯୋଡ଼େଇ ଭାବୁନ, 2 ନମ୍ବର ଯଦି ଦାନ୍ତ କଲା ନ ବେଲେ 4 ଦାନ୍ତିଆ ହେଇଛେ ବେଲେ ସେଟାର ବୟସ ହଉଛେ ଆମର 2.5-3 ବର୍ଷ, ହେନ୍ତାକିରି ପ୍ରତି ବର୍ଷରେ ତାର ଗୋଟେ ଗୋଟେ ଦାନ୍ତ ବାହାରତେ ଯିବା। ଗୋଟେ ଶଙ୍କର ଜାତୀୟ ଜର୍ସି 2.5-3 ବର୍ଷ ଭିତରେ ତାର ପହଲା ଛୁଆ ଦେସି, ପହଲା ଫଲ୍ତି ବୋଲସୁ ଆମେ, ପହଲା ଫଲ୍ତି ବେଲେ ଆପଣ ଇହାଦେ ଆମେ କହିଲା କଥା ହେଲା ଯେ 2 ଦାନ୍ତ ମାନେ 4 ଯଦି ତାର ଦାନ୍ତ ଅଛେ ଆଗଡ଼ର ଦାନ୍ତ, ବେଲେ ଆମେ ଜାଣିପାରମା ଯେ ସେ ପହଲା ଫଲ୍ତି ଗାଏ ବୋଲି, ଆର୍ ଆମେ କହିସୁ ଯେ ପହଲା ଫଲ୍ତି ଗାଏ ଯଦି ଆପଣ

0: ଜନ ବେଲେ ସବୁ ସର୍ବାଧିକ ଗୁରସ ପାଇପାରିବେ।
1: ତାର
0: ପରେ ନିୟମ ହଉଛି ତ ଗୋଟେ ଚାଷୀ ଭାଇଟେ ମନେ କରୁନ୍ ଘିନି ଗଲା, ସେ କେନ୍ତା କିରି ଦେଖବା? ପହିଲା ସେ ଗାଈକେ ଦେଖଲା, ଗାଈ ଦେଖିକିରି ଗାଈର ବୟସ ଜାଣିଲା ଯେ 2.5 ବର୍ଷରେ ହେଲାନ, କିନ୍ତୁ ଆମେ ଲେଖସୁଁ ଯେ 2.5 ବର୍ଷରୁ ମାସେ କିମ୍ବା 2 ମାସ ଅତକା ଯଦି ହେଇଥିବା ବେଲେ ସେଟା ସର୍ବାଧିକ ସେ ଯେନ୍ ଗୁରସ ତାର ଯେନ୍ ଆମେ ଦେଖମା ସେ ଗୁରସ ଘିନିଲା ବେଲେ ସେ ଗୁରସ ଦେଖି କହିପାରମା ଯେ ଏଇଟା କେତେ ଗୁରସ ଆଖ୍ୟା ଦେବା ବୋଲି। ସେଥିର୍ଲାଗି କେନ୍ଟା ସାହାଯ୍ୟ କରବା, ତାର ବାଛୁରୀ। ଯଦି ସେ ମା ବାଛୁରୀଟେ ରଖିଛି, ଆମେ ଜାଣିଛୁ ଏଟା 2.5ରୁ 3 ବର୍ଷ ହଉଛି ଏଇଟାକେ, ବେଲେ ଏଇଟା ତାର ପହିଲା ଛୁଆ। ପହିଲା ଛୁଆର ଯେତେବେଳେ ଜନ୍ମ ହେସି, ତାର ବି ସେ ଆଗର 4 ଦାନ୍ତ ସେ ଆଗରୁ କରିକି ଜନ୍ମ ହେସି, ଜନ୍ମ ହେଲା ବେଳେ 4ଟା ଦାନ୍ତ ଥିସି, ଗୁରସ ଦାନ୍ତଟା। ତାର 5 ଆର୍ 6 ନମ୍ବର ଯେନ୍ଟା ହଲ୍ଟା ବାହାରବେ ସେଟା ପହିଲା ୱିକ୍ରୁ ନେଇକିରି 3 ନମ୍ବର ୱିକ୍ ତକ ବାହାରସି। ହେତ୍କି ଯଦି ବାହାରି ଯାଇଛେ, ତାରପରେ ଆମେ ଯଦି ତାହା ଘିନୁଛୁ, 4 ନମ୍ବର ହଳ ବାହାରିଲା ଭିତରେ ଘିନୁଛୁ, ବେଲେ ଆମେ ଜାଣିବା ଯେ ଠିକ୍ ମାସେ ହଉଛି ତାଇ ଛୁଆ ଦେବା। ସେ ଯେନ୍ ଗୁରସଟା ଦଉଥିବା ସେ ଗୁରସରୁ ଆମେ ଦେଖିକି କହିପାରମା ଯେ ହଁ ଇତାର ଗୁରସ କେତେ ଅଛି, ଆଗେ ଆମେ ହିସାବ କିତାବ କରିପାରମା। ତ ବୟସ ଜାଣିବାରଟା ହଉଛି ସବୁଠୁ ପହିଲା ଇମ୍ପୋର୍ଟାଣ୍ଟ କଥା, ଆଉ ମୁଖ୍ୟ କଥା ଯେହେତୁ ବୟସ ହେ ଦାନ୍ତଟା ତାର ସାହାଯ୍ୟ କରୁଛି, ଏଇଟା ଆପଣମାନେ ପଚାରୁଥିଲେ।
1: ଏ ଦାନ୍ତ ଦେଖିକିରି ଯେନ୍ ବୟସ ଜାଣିବାରଟା ଏଇଟା ବହୁତ ଗୋଟେ ପୁରୁଣା ତରିକା, ଆମର ଯେନ୍ ଆଘର ଯେନ୍ ପୁରୁଖା ପୁରାତନ ବୁଢା ମାନେ ବି ଥିଲେ ଦାନ୍ତ ଦେଖିକିରି ଗିନା ବିକା କରୁଥିଲେ। ଏ ଦାସ ଆଜ୍ଞା ଆର୍ ହେନ୍ତା କିଛି ମାନେ ସୁବିଧା ଅଛେ କେଁ ଦୁଧିଆଳି ଗାଈ ବାଛବାର ଲାଗି, ଯେନ୍ତାକି ଧରୁନ୍ ତାର ଗଠନ ଦେଖିକିରି ବି ଆମେ କାଣା ବାଛି ପାର୍ମା ଯେନ୍ ଏଇଟା କେତେ ବର୍ଷିଆ ହେଇଥିବା ବୋଲିକିରି?
0: ଯେ ଗଠନ ଦେଖିଲେ ଏଇଟା କହିପାରମା ଯେ ସେ ଗୁରସ ଦେଲା ଗାଏ ଆଏ କି ନାଇଁ, ସେଥିରେ ଗଠନର କାଁ ସୁବିଧା ରହୁଛେ ଏଇଟା ମୁଁ ଯଦି କହିବାରକେ ଯିମି, ପହଲା ଗଠନ ଦେଖିବେ ଯେ ମୁହଁ ଚିକନ ଚାକନ ଦିଶୁଥିବା, ମୁହଁ ଚିକନ ଚାକନ ଥିବା, ଆର୍ ଯେନ୍ ତାର ତାର ମଜଲ ବୋଲସୁଁ ଆମେ, ତାର ଥମୁଣି ବୋଲସୁଁ ଓଡ଼ିଆରେ, ସେ ଥମୁଣି ଟିକେ ଉଦା ଉଦା ରହୁଥିବା, ଶୁଖା ଶୁଖା ଥିଲା ରୋଗିଣା ଗାଈର ସେଟା ଲକ୍ଷଣ। ତାରପରେ ଯଦି ଆମେ ତାର ମୁଡ଼ୁ ଗୋଟେ ଗାର ଘିଚିମା ତାର ପଚ୍ତ, ଯଦି ସେଟା ଗୋଟେ ତ୍ରିଭୁଜ ଆକାରର ଗାଈ ହେଇଥିବା ବେଲେ ସେଟା ସବୁଥିରୁ ଭଲ ଗୁରସ ଦେସି ବୋଲି ଜଣାପଡ଼ବା। କାରଣ ବି ସମସ୍ତେ ଜାଣିଛନ୍, ଯଦି ତ୍ରିଭୁଜ ଆକାର ବେଲେ ପଛାଡ଼ ବଡ଼ ହେଲା, ପଛାଡ଼ ବଡ଼ ହେଲା ବେଲେ ପହ୍ନା ବଡ଼ ରହିବା ତାର ପଛାଡ଼େ। ଯଦି ତ୍ରିଭୁଜ ଯାହାର ଯେତିକି ଭଲ ତ୍ରିଭୁଜ ବନିଛେ, ତାର ମୁଡ଼ୁ ପଚ୍କେ ଯଦି ଆମେ ଗୋଟେ ଗାର ଘିଚିମା ବେଲେ ସେତିକି ସେ ଭଲ ଦୁଧିଆଳି ଗାଈ। 2 ନମ୍ବର କଥା ଯେ ତାର ପେଟ, ଯଦି ବଡ଼ ପେଟ ବେଲେ ଆମେ ସେ ବେଶୀ ଖାଇପାରବା, ବେଶୀ ଖାଇପାରିଲେ ଆମେ ବେଶୀ ଗୁରସ ଦେଇପାରବା। 3 ନମ୍ବର ଜିନିଷ ଆମେ ଏଇଟା ଦେଖିପାରମା ଯେ ତାର ଚମଡ଼ା ନୁ ଚର୍ବି ନଥିବା, ଚର୍ବି ନାଇଁ, ଗୋଟେ ମୋଟା ସୁଟା ଗାଏ ଚର୍ବି ଥିଲା ଗାଏ ଭିତରେ କେନ୍ତା ଜାଣିପାରମା? ଗୋଟେ କଥା ନିଘା କରିପାରମା ଯେ ତାର ଚମଡ଼ା ତାର ମାଂସ ଭିତରେ ଟିକେ ଗ୍ୟାପ୍ ଥିବା, ପୁରା ମାଂସ କେ ଲାଗିକିରି ଯଦି ଚମଡ଼ା ଅଛି ହେଲେ ସେଟା ଚର୍ବି ହେ, ଟିକେ ଯଦି ଲୁଜ୍ ଅଛି ବେଲେ ସେନ ଚର୍ବି ନାଇଁ ନ। ଚାଲିଲା ବେଲେ ଯଦି ପିଞ୍ଜରା ହାଡ଼ ଘସି ହଉଛେ ଚମଡ଼ା ସାଙ୍ଗେ ବେଲେ ଜାଣମା ଯେ ସେ ତାର ଚର୍ବି ନାଇଁ ନ, ଚର୍ବି ନାଇଁ ନ ବେଲେ ସେ ଭଲ ଗୁରସ ଦେବା। ତୃତୀୟ ସବୁଥିରୁ ମୁଖ୍ୟ ଜିନିଷ ହଉଛେ ତାର ପହ୍ନା, ପହ୍ନାଟା ସବୁବେଳେ ବଡ଼ ହେବାର କଥା, ଆର୍ ଚିର ମାନେ ସମାନ ଆକାରର, ମୋଟା ମୋଟା ଯେନ୍ତା ଆମେ ଗୋଟେ ହାତକେ ଧରମା ବେଲେ ସେ ଧରିଲା ବେଲେ ଜାଣିପାରମା ଯେ ହଁ ଏଇଟା ସମାନ ଆକୃତିର ଅଛନ୍, କିଏ ଉଲି ନେଇ ଯାଏ କିଏ ମୋଟା ନେଇ ହେଇଯାଏ, ଆଉ ମୁଠେ ମୁଠେ ହଉଥିବେ ଧରିଲେ। ଯଦି ମାର୍କ କରିବେ ବେଲେ ଯେନ୍ ଶିରା ମାନେ ଯାଇଛି ସେ ଶିରା ମାନେ ବି ଆମର ସେ ଦୁଗ୍ଧ ଶିରା ମାନେ ବି ପୁରା ଟାନ୍ ହେଇକିରି ଥିବା ବେଲେ ଆମେ ଜାଣିପାରମା ଯେ ଏଇଟା ଦୁଧିଆଳି ଗାଈ। ଅନ୍ତିମରେ ଆମେ ଏଇଟା ଦେଖିପାରମା ଗୋଟେ ଗୁରସ ଦୁଇ ସାରବାର ଆଗରୁ ପହ୍ନା ବଡ଼ ଥିବା, ଚିର ମାନେ ଟାନ୍ ଥିବା, ଦୁଇ ସାରିଲା ପରେ କିନ୍ତୁ ପହ୍ନା ସଙ୍କୁଚିତ ହେଇଯିବା, ଚିର ମାନେ ସଫ୍ଟ ହେଇଯିବେ। ଏଇଟା ହେଲେ ଜାଣିପାରମା ଯେ ଥନହରା ରୋଗ ବି ନିହେ, ତାର ଗୁରସ ବି ତାର ଭଲ ଦବା।
1: ଗାଈଟା ଠିକ ଅଛି,
2: ଗୋଟେ କଥା ଅଛି ଦଦା, ସବୁ ଫାଲିକି ଯେ ମୋର ମୁଡ଼େ ଗୋଟେ ଚିନ୍ତା ଆସିଯାଉଛି, ପଇସା ଦେଇକିରି ଘିନି ଆଣବ ମାରିବ ଏବା
1: ତାର ମାଟା ବେଶୀ ଗୁରସ ଦଉଥିଲା ବୋଲି ଜାଣିକିରି ପୁରା ଛଡା ଘିନିଥିଲା, ତ ଇବି ବଢିଆ ଛୁଆ ପଟେ ମାଇ ଛୁଆ ପଟେ ଦେଲା, ତ ଯେତେବେଳେ ଗୁରସ ଧୋଇଯିବା ଲାଗି ସେ ଲୋକଟା ଗଲା, ପହିଲା କୁଟଲା ଦୁଇ ଲାତ ପଡ଼ିଲା, ତାପରେ ଗୁରସ ଯେତେବେଳେ ଧୋଇମି ବୋଲୁଛି ବାନ୍ଧି ଛାନିକିରି ତା ପେଟ କେ ଖୋଗଲେଇ ଦେଇକିରି ଚଗାଇ ଦେସି ସେ ଆର୍। ଗୁଟେ କଥା ସବୁଠାରୁ ଭୟଙ୍କର କଥା ଯେ ସେ ଛୁଆକେ ପିଇବାର ଲାଗି ବି ନି ଦେଲା ବୋଲୁଛ, ଆର୍ ନିଜର ଗୁରସ କେ ନିଜେ ବି ପିଇ ଦେଲା ପରେ ବେଲେ ସେ ଛୁଆ ମରିଗଲା ବାବୁ।
0: ଆପଣମାନେ ଯେନ୍ତା କହୁଥିଲେ ବହୁତ ଭଲ କଥାଟେ କହିଲେ, ପାଠ ବି ଏଇ କଥା କହିଛି ଯେ ଗାଈ ଶାନ୍ତ ସ୍ୱଭାବର ହବାର କଥା। ଦୁଇଟା କାରଣ, ପହଲା କାରଣ ହଉଛି ଆପଣ ତାର ମାଲିକ ନୁହେଁ, ଘିନିକିରି ଆଣିଛନ୍, ତାହାକେ ବଡ଼ କରିଛି ଅଲଗା ମାଲିକ, ଆପଣ ଚିହ୍ନା ଲୋକ, ଯଦି ସେ ମାଡୁଆ ହେବା ଆପଣଙ୍କୁ ଛୁଇଁ ନେଇ ଦିଏ, ଗାଈ ଗୁରସ ଆପଣ କାଢି ହିଁ ନେଇପାରନ୍, ଯଦି ବି ତାର ଗୁରସ ଭଲ ଥିବା ଆପଣ କାଢି ନେଇପାରନ୍। ଆଉ 2 ନମ୍ବର ସବୁଥିରୁ ମୁଖ୍ୟ ଜିନିଷ, ସେ ଆପଣଙ୍କୁ ଦେଖିକି ଯେତେ ଡରବା ସେତିକି ଇଆଡ଼େ

0: ହେବା ଆର୍ ଇଆଡ଼େ ସିଆଡ଼େ ହେବା ବେଲେ ଆମର୍ ଇ କଥା ହେବା ଯେ ଯେତ୍କି ସେ ଖାଇଛି ତାର୍ କିଛି ବଳ ତାର୍ କିଛି ଏନର୍ଜି ତାର୍ କିଛି ଶକ୍ତି ସେ ଦୌଡ଼ା ଧୂପା ଆର୍ ସେ
1: ଭିନ୍ ଭିନ୍ ଆଗରେ
0: ସେ ସାରି ନେଲା ତାର୍ ଗୁରସ୍ ଅଟୋମେଟିକ୍ କମିଯିବା। ତ ସବୁବେଳେ ଆମେ କହୁଛୁ ଯେ ଗାଈ ସବୁବେଳେ ଶାନ୍ତ ସ୍ୱଭାବର ହେଲେ ନୂଆ ଗାଈଟେ ଶାନ୍ତ ସ୍ୱଭାବର ହେଲେ ବେଶୀ ଗୁରସ୍ ଦେସି। ଆଉ ଦୁଇ ନମ୍ବର ଜିନିଷ ପାକୁଳି କେତେ କରୁଛି ଯଦି ଶାନ୍ତ ସ୍ୱଭାବର ହେବା ବେଲେ ଗୋଟେ କ୍ରସବ୍ରେଡ୍ ଜର୍ସି ଗୋଟେ ଶଙ୍କର ଜାତୀୟ ଜର୍ସି ଗୋଟେ ମିନିଟ୍ରେ ଆମେ ଦେଖ୍ସୁଁ ଯେ 90 ଥର ବି ଖୁଆଇ ପାର୍ସି ଆର୍ 40 ରୁ 45 ଥର ପାକୁଳି କରସି ଯେନ୍ତାକି ଚବାସି। ତ ଯେତ୍କି ଭଲ ଜଲ୍ଦି ଜଲ୍ଦି ଖାଇବା ଆଉ ଯେତ୍କି ଥର ଚୋବେ ଚୋବେ ଖାଇବା ଇନ ଜାଣିପାରମା ସେ ବେଶୀ ଗୁରସ୍ ଦେଉଛି ସ୍ୱଭାବିତ ଲାଭ ଦେସି।
1: ହଁ ଏଇଟା ତ ବହୁତ ବଢ଼ିଆ କଥା କହିଲେ ଦାସ ଆଜ୍ଞା। ବାକି ଆଜ୍ଞା ଗୋଟେ ଗାଈ କେତେ ଗୁରସ୍ ଦେଉଛେ ଆରୁ ଆଗ୍କେ କେନ୍ତା ଗୁରସ୍ ଦେବା ହେ କଥାଟା ଆମେ କେନ୍ତା ଜାଣିପାରମା
2: ଏଇଟା ହିସାବ କିତାବର କଥା
1: ପୁରା
0: ହିସାବ କିତାବ ବୋଲେ ହେଥିଲେ ମୁଁ ଚାଷୀ ଭାଇମାନଙ୍କୁ କହିସି ଏଇଟା ଲେଖିକି ରଖବ ବୋଲି ଇହାଦେ ବି ଶୁଣୁଛନ୍ ବୋଲେ ଲେଖିକି ରଖୁନ୍ କାଁ ହେଲେ ବୋଲେ ଆପଣ ହିସାବ କରିପାରିବେ ସବୁ ଜିନିଷ ଦେଖିକି ଜାଣିଲେ ଏଇଟା ଦୁଧିଆଳି ଗାଈ କିନ୍ତୁ ଜଣେ ବୋଲବା ମୁଇଁ ଜାନମି କେନ୍ତା ଯେ କେତେ ଗୁରସ୍ ଦେବା। ତ ଆମେ ଯଦି ଚିହ୍ନା ଲୋକ ନୁ ଘିନି ଯାଉଛୁ ଦୁଇଟା ପରିସ୍ଥିତିରେ ଘିନମା ଆଦର କିନ୍ ଗୋଟେ ଚିହ୍ନା ଲୋକ ନୁ ଘିନିକିରି ଆନମା ନହେଲେ ବଜାରରୁ ଘିନିକିରି ଆନମା। ଚିହ୍ନା ଲୋକ ନୁ ଘିନିକିରି ଆଣିଲେ ବି କାଣା ହେସି ଟିକେ ଅସାଧୁ ଲୋକ ଅଛନ୍ ଯେନ୍ ମାନେ କି ବିଭିନ୍ନ ପ୍ରକାର ଇଞ୍ଜେକ୍ସନ୍ ଦେଇ ନେବେ ଯେମିତି ଗୁରସ୍ ବଢ଼ିଯିବା। ତ ଆପଣ ମାନେ ଯେତେବେଳେ ଘିନୁଛନ୍ ପହଲା କରିବେ ଯଦି ଚିହ୍ନା ଲୋକ ନୁ ଘିନୁଛନ୍ ଯେନ୍ ଦିନ ଯିବେ ସକାଳ ସନ୍ଧ୍ୟା ତାର ଆର ଦିନ ସକାଳ ସନ୍ଧ୍ୟା 4 ଟାଇମ୍ ଗୁରସ୍ ବାହାର କରିନେବେ ଆଉ ସେଥିରୁ ହିସାବ କରିପାରିବେ କେତେ। ମୁଁ ଗୋଟେ ଉଦାହରଣ ଦେଇକିରି ବୁଝାମି ମନେ କରୁନ୍ ଆପଣ ଯେନ୍ ଦିନ ଗଲେ ଶୁକ୍ରବାର ଦିନ ଘିନିଗଲେ ଶୁକ୍ରବାର ଦିନ ସକାଳେ ସେ 5 ଲିଟର ଗୁରସ୍ ଦେଲା ଶୁକ୍ରବାର ଦିନ ସନ୍ଧ୍ୟାରେ ଗଲେ 3 ଲିଟର ଦେଲା ଶନିବାର ସକାଳୁ 4 ଲିଟର ଦେଲା ଆର୍ ଫେର୍ ଶନିବାର ସନ୍ଧ୍ୟା ହେଇଗଲେ ଯେ 3 ଲିଟର ଦେଲା। ଆପଣ ମାନେ କାଁ କରିବେ ଯେନ୍ ସକାଳୁ ପହଲା ଦିନ ଯାଇଥିଲେ ଶୁକ୍ରବାର ଦିନ ସକାଳର ଗୁରସ୍କେ ଛାଡ଼ି ଦେବେ ନା ହିସାବ କରିବେ ବାକି 3ଟା ଯେନ୍ ରହିଲେ ମାନେ 3 ଲିଟର 4 ଲିଟର ଆର୍ 3 ଲିଟର ମାନେ 10 ଲିଟର ସର୍ବମୋଟ ତାର 3 ଭାଗ 2 ଭାଗ 10ର 3 ଭାଗ 2 ଭାଗ ମାନେ ପାଖାପାଖି 6-7 ଲିଟର ପାଖାପାଖି ତାର ଦିନର ଗୁରସ୍ ବୋଲି ଆମେ ହିସାବଟେ ଲଗେଇ ପାର୍ମା। ଏଇଟା ହଉଛେ ଯଦି ଆମେ ଗାଈର ନିଜର ଚିହ୍ନା ଘରୁ ଯଦି ଯଦି ବଜାର ଯାଇଛୁ ବଜାର ତ 2 ଦିନ ବସେନି ଆମେ ଏଇ ସୁଯୋଗ ପାଉନି ଯେ ଆଜି ସକାଳୁ ଘା ଧୋଇ ମା କାଲି ସକାଳୁ ଘା ଧୋଇ ମା କାଣା କରିପାର୍ମା
1: ବଜାର ହେଲେ କେନ୍ତା ଧୋଇ ହେବା
0: ନାଇଁ ବଜାର ଧୋଇବେ ବଜାର ତ ଗୁରସ୍ ଧୋଇବେ କିନ୍ତୁ 2 ଥର ତ ନା ଧୋଇ ପାର 2 ଦିନ ନା ଧୋଇ ପାର। ତ ଆମେ ହେଥିଲେ ସବୁ ଚାଷୀ ଭାଇମାନଙ୍କୁ କହିସୁଁ ବଜାର ସକାଳୁ ସନ୍ଧ୍ୟା ଯାଏ ବସିଛି ସକାଳେ ପହଲା ଧୋଇ ନଉନ୍ ତାପରେ 6 ଘଣ୍ଟା ପରେ ଧୁନ୍ କି 7 ଘଣ୍ଟା ପରେ ଜଷ୍ଟ ଘିନବାର ପୂର୍ବରୁ ଧୋଇ ଦଉନ୍ ସେଟା ସନ୍ଧ୍ୟାର ଗୁରସ୍ ପାଇଗଲା। ସକାଳ ଗୁରସ୍ଟା ସବୁବେଳେ ଅସାଧୁ ବ୍ୟକ୍ତି ଯଦି ଥିବା ବୋଲେ ସେ ବଢ଼େଇ ପାର୍ବା ସକାଳଟା କାଢି ନଉନ୍ ସନ୍ଧ୍ୟାରେ ଯେନ୍ଟା ମିଳିଲା ମନେ କରୁନ୍ ସକାଳୁ ଗଲେ 5 ମିଳିଲା ସନ୍ଧ୍ୟାରେ ଗଲେ 3-3.5 ଲିଟର ଦେଲା ତାହାକେ 2.1ରେ ଗୁଣନ କରିଦେମା ବେଲେ ଆମେ ଜାଣିଯିମା ଯେ ତାର ଦୈନିକ ଗୁରସ୍ ଦେବାର ପରିମାଣ ସେତିକିଆ। ଯଦି 3.5 ଲିଟର ଦଉଛେ 2.1ରେ ଗୁଣନ କଲେ 7.3 କି 7.4 ମାନେ 7.5 ଲିଟର ପାଖାପାଖି ସେ ଗୁରସ୍ ଦିନକ ଦଉଛେ ବୋଲି ଆମେ ଜାଣିପାରମା କିନ୍ତୁ ସେ 5 ଲିଟର କେ ଦେଖିବେ ଆର୍ ଯଦି 5 ଗୁଣନ 2-10 ଲିଟର ଦଉଛେ ବୋଲି ହିସାବଟେ କରିନେଲେ ବେଲେ ଆପଣ ଠକାମିର ଏଇଟା ତ ଦୈନିକ ହେଲା। ଚାଷୀ ଭାଇମାନେ ମତେ ବହୁତ ଥର ପଚାରସନ୍ ଯେ ଆଜ୍ଞା ଇଏ ଇହାଦେ ଏତିକି ଦଉଛି ଇ ତାର ଯେତେବେଳେ ମ୍ୟାକ୍ସିମମ୍ ଗୁରସ୍ ଦେବା ଯେତେବେଳେ ସର୍ବାଧିକ ଗୁରସ୍ ଦେବା ସେଟା କେତେବେଳେ କେନ୍ତା ଜାନମା ଆଜ୍ଞା ବୋଲସନ୍ ସେଟା ଯେତେବେଳେ ଜାନବାର ହିସାବଟା ହଉଛେ ଆମେ ଯେତେବେଳେ ଘିନି ଯାଉଛୁ ସେ ପହଲା ଛୁଆ ଦେଇଛେ ବୋଲି ଘିନବାର ମୁଇଁ ଆଗରୁ କହିଲି ବୟସ ଦେଖିକି ଜାନବେ ଯେ ଫାଷ୍ଟ ଛୁଆ ସେ ଯେନ୍ ଗୁରସ୍ ଦଉଛେ ଆପଣ ବୋଲି ଜାଣିଲେ ଯେନ୍ତା ଦୈନିକ ଇହାଦେ ଆମେ ହିସାବ କରିକି ଜାଣିଲା ଯେ 7.5 ଲିଟର କି 8 ଲିଟର ମନେ କରୁନ୍ ଦୈନିକ ବୋଲି ହିସାବଟେ କଲା ତାହାକି ଯଦି ଆମେ କହମା ଯେ ସେ ଯେନ୍ ନମ୍ବରଟା ଆମେ ପାଇଲା ସେ ତାକେ ଯଦି 1.025ରେ ଗୁଣନ କରିଦେମା ଆର୍ 1.3କେ ଯୋଗ କରିଦେମା ସେ ଯେନ୍ ଲିଟର ଗୁରସ୍ ହେବା ପାଖାପାଖି ଆମର ଇନୁ 9.5 ଲିଟର ହେବା ଆଉ ଯଦି ମୂର୍ଖିଆ ହିସାବଟେ କର୍ମା ବେଲେ ଦୈନିକ ଯଦି 8 ବାହାରିଛି ବେଲେ 9-9.5 ଲିଟର ସେ ଯେତେବେଳେ ତାର ପିକ୍ ଲେକ୍ଟେସନ୍ରେ ଥିବା ଆମେ ବୋଲୁଛୁ ସର୍ବାଧିକ ଗୁରସ୍ରେ ସେ ସେତ୍କି ଦେବା ଆର୍ ଯଦି ଜଣେ ଯଦି ଚାହବାରେ ଚାହିଁବା ସେ ପୁରା ଫଲିରେ କେତେ ଦେବା ଫଲି ମାନେ ଗୋଟେ ଛୁଆର ଆଉ ଗୋଟେ ଛୁଆ ତ ଗୋଟେ ଫଲି ସେ ଫଲି ଭିତରେ କେତେ ଦିନ ଆମେ ଗୁରସ୍ ଛାଡ଼ି ନେସୁଁ ଶୁଖା ଦିନ ତ ସେତେବେଳେ କେନ୍ତା କର୍ମା ବୋଲି ଯଦି ଜଣେ କହବା ତାର ଗୋଟେ ନିୟମଟେ ଅଛେ ଯେ ଆମେ ଯଦି ସେ ଗୁରସ୍ ଯେତିକି ଦିନର ଆମେ ହିସାବ କଲା ତାର 190 ଗୁଣ କରିଦେମା ଆର୍ ସେନୁ ଯଦି 300 ମିଶେଇଦେମା ବେଲେ ଯେତ୍କି ଲିଟର ହେବା ସେ ବରସ୍ ଯାଇକି ସେ ସେତ୍କି ଗୁରସ୍ ଦେବା ବୋଲି ଆମେ ଜାଣିପାର୍ମା। ଏଇଟା ହଉଛେ ତାର ସର୍ବାଧିକ ଗୁରସ୍ କେନ୍ତାକିରି ଜାଣିପାର୍ମା ପୁରା ବରସ୍ ଯାଇକିରି କେତେ ଗୁରସ୍ ଜାଣିପାର୍ମା ଆମେ ଠକାମିର ଶିକାର ନାଇଁ ହେମା ବୋଲି ଆମେ ମାନେ ଏଇଟା ହିସାବରେ ଲଗେଇ ପାର୍ମା ଏ ନିୟମ ମାନେ
2: ଦେଖୁଛ ଦାଦା
1: ବହୁତ ବଢ଼ିଆ କଥା
2: ଯେ ଗୋଟେ କଥା ଦାଦା ମୋର ମନକେ ଫେରି ଆଇଲା ବେଲେ ଦାସ ଆଜ୍ଞା ଦେଖୁନ୍ ତ ମୁଇଁ ଗୋଟେ ବଢ଼ିଆ ଗାଈଟେ ଘିନ୍ମି ଆର୍ ଗୁର୍ଦୁ ଗୁରସ୍ ପାଇବି ବୋଲି ଧରୁନ୍ ଭାବିଛେ ପହେଲା ବେତେ କେତେ ଗୁରସ୍ ଆଶା କର୍ମି 2 ନମ୍ବର ବେତେ କେତେ ଗୁରସ୍ ଆଶା କର୍ମି
0: ସବୁବେଳେ ଆମେ ଯେନ୍ତା କଥା ବି ହେଲା ଯେ ପହେଲା ବେତେ ଯେତେ ଯେନ୍ ଛୁଆ ଦେଇଥିବା ପହେଲା ବେତର 2 ମାସ ଭିତରେ ସେ ସବୁଥିରୁ ବେଶୀ ଗୁରସ୍ ପାଇବା ପହେଲା ବେତର 2 ମାସ ଅଦିଲେ ଆମେ ହିସାବ କରିଥିଲା ସେତେବେଳେ ଯେ ପହଲା ବେତ ଛୁଆ କି ଯେତେବେଳେ ତିନ ଦାନ୍ତ ହେଇଥିବା ମାନେ ମାସେ ହେଇଥିବା ଘିନମା ବେଲେ ଆର ମାସେ ସବୁଥିରୁ ବେଶୀ ଗୁରସ ପାଇମା ତାର

0: ପରେ କମତେଲ ଯିବା,
1: ଆଜ୍ଞା
0: ସେ ବେତରଟା ବି କମତେଲ ଯିବା, ଯେତେ ବେଦ ବଢ଼ତେଲ ଯିବା ତାପରେ ବି ଗୁରସ
1: କମତେଲ ଟିକେ ଟିକେ କମତେଲ ଯିବା।
0: ହଁ, ବୋଲେ ଆମେ ସବୁବେଳେ ଚେଷ୍ଟା କର୍ମା ଯେ ବେତେ ଦେଇଛେ ଆର ମାସେ ହଉଛେ, ଏନ୍ତା ଯଦି ଗାଏ ମିଳିଯାଉଛେ
1: ଆଜ୍ଞା
0: ଆର ସେତାର 8-9 ଲିଟର ଆମେ ଦେଖିପାରିଛୁ, ଏଇଟା ନ ଭଲ ଗାଏ ଗୋଟେ ଚାଷୀ କେବେ ନେଇ ପାଇପାରେ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ।
2: ଦେଖୁଛ
1: ଯେ ଦାସ ଆଜ୍ଞା,
0: ଆଜ୍ଞା
1: ଇଟା ତ କହିଲେ ଦୁଧିଆଳି ଗାଈକେ କେନ୍ତା କରି ଆମେ ବାଛମା ଆର ଘିନ୍ମା ଆରୁ ଯେନ୍ତାକି ଆମେ କ୍ଷତିରେ ନାଇଁ ପଡ଼୍ମା ବୋଲିକିରି, ତ ଦୁଧିଆଳି ଗାଈର ଯତ୍ନଟା କେନ୍ତା କରି ନେବାର କଥା ଆଜ୍ଞା?
0: ଆମେ ଜାଣିଲା ଯେ ଇ ଗୁରସ ଏତିକି ଦେଇପାରିଥିତା ବୋଲି, କିନ୍ତୁ ଫେର ବି ସେ ଗୁରସ କମ୍ ଦେବା, କାଁ କରି କମ୍ ଦେବା, ସେଟା ହଉଛେ ଆମର କାରଣରୁ, ସେଟା ଗୋଟେ ଚାଷୀର ଭାଇମାନଙ୍କର ଦୋଷରୁ ସେଟା ହେସି। ମନେ କରୁନ ଆମେ ଟିକେ ଦାନା ଦେବାର କଥା କି ଘାସ ଦେବାର କଥା, ସେ ଘାସ କି ସେ ଦାନା ଆମେ ତାହାକୁ ନାଇଁ ଦେଇ, ବେଲେ ବି ସେ ତାର ଜିନ୍ରେ ଲେଖାଇଛି ଯେ ଏତିକି ଗୁରସ ଦେବା ବୋଲି, କିନ୍ତୁ ଆମେ ତାହାକେ ଖାଇବାରକେ ହିଁ ନା ଦେମା, ପରିବେଶ ହିଁ ନା ଦେମା, ସେ ପରିବେଶ ହିଁ ତାହାକେ ନାଇଁ ମିଳିଲା ବେଲେ ଆମେ କେନ୍ତି ସେତିକି ଗୁରସ ଆଶା କରିପାରମା। ତ ଆମେ ହେଥିଲାଗି ଗୋଟେ ଡାକ୍ତର ହିସାବରେ ଏତିକି କହେସୁଁ ଯେ ଆପଣ ନିୟମିତ ବ୍ୟବଧାନରେ ହୁଏତ ଆମର ସରକାରୀ ଡାକ୍ତରଖାନାରୁ ଆଣିକିରି, ଏମ୍ବିୟୁ ଗାଡ଼ିରୁ ନେଇକିରି, କିମ୍ବା ନିଜେ ବି ଯଦି ଆଣିକିରି ତାହାକେ ସବୁବେଳେ କୃମିନାଶକ ଯଦି ଦେବେ, ତାର କୃମି ଯଦି ରେଗୁଲାରଲି ମରିଗଲା, ତାହାକେ କ୍ୟାଲସିୟମ ଟିକେ ଟିକେ ମିଳିଲା, ତାହାକେ ଯଦି ତାର ଦାନା ଆର ଘାସ ଟିକେ ଟିକେ ଭଲସେ ପାଇପାରିଲା, ଏ 3-4 ଜିନିଷ ଯଦି ଆମେ ନିଘା ରଖିପାରିଲା, ବେଲେ ଆମେ ଗାଈରୁ ଯେତିକି ଗୁରସ ପାଇପାରବାର କଥା ସେତିକି ପାଇଯିମା।
1: ଆର ଗୋଟେ କଥା ଆଜ୍ଞା, ଦେଖୁନ୍ ପ୍ରକୃତରେ ଗୋଟେ ଦୁଧେଳି ଗାଈକେ କେତେ ଦାନା ଦେବାର କଥା?
0: ଦେଖୁନ୍ ଆମର ଚାଷୀ ଭାଇମାନେ କହିସନ୍ ଯେ ଆମେ ଦାନା ବିଷୟରେ କଥା ହେଲେ ବି ଦାନାର ଖର୍ଚ୍ଚା ଏତିକି ପଡ଼ିଯାଉଛି ଆଜ୍ଞା, ଯେ ଆମର ଦାନା ଥି ବେଶୀ ପଇସା ସରିଯାଉଛି, ଯେମିତିକି ଆମେ ଗୁରସରେ ସେତିକି ପଇସା ନାଇଁ ପାଇପାରବାର। ତ ସରକାରୀ ସ୍ତରରେ ଆମେ ଦାନା ତ ଘିନ୍ବାର ଲାଗି କହମୁ ବି, ଆପଣ ଯେନ୍ତା କହିଲେ ମୁଁ ତାର ଉତ୍ତର ବି ଦେମି, କିନ୍ତୁ ପହଲା ସରକାରୀ ସ୍ତରରେ ଯେନ୍ତା ସରକାରଙ୍କର ଆୟୋଜନ ଅଛି, ସେ କହୁଛନ୍ ଯଦି ଚାଷୀ ଭାଇମାନଙ୍କର ଜାଗା ଟିକେ ଅଛି ଆର ଟିକେ ପେନ୍ ପାଉଛି, ବେଲେ ଯେନ୍ଟା ଋତୁକାଳୀନ ଘାସ ଓଟ ବର୍ଷୀ ହେଇଗଲା, କିମ୍ବା ହାଇବ୍ରିଡ୍ ନେପିୟର ଘାସ ଯେନ୍ଟାକି ସବୁ 12 ମାସୀ, ଯେନ୍ଟାକି ଆମେ ସେଇ ଘାସରୁ ଆଉ ଥରେ 2-3 ବର୍ଷ ତକ ବି ଘାସ ପାଇପାରମା। ଯଦି ଆମେ ଲମ୍ବା ପତର ଘାସ, ଲମ୍ବା ପତର ଘାସ ଯେନ ଶ୍ୱେତସାର ବେଶୀ ଥିସି ଆର ଛୋଟ ପତର ଘାସ ଯେମିତି ପୁଷ୍ଟିସାର ବେଶୀ ଥିସି, ଏଇ 2 ଘାସ ବି ଯଦି ଦେଇପାରତା ବେଲେ ଆମକୁ ଦାନାର ଖର୍ଚ୍ଚା ନେଇ ପଡ଼ତା, ଦାନାର ଟୋଟାଲ ଯଦି ଖର୍ଚ୍ଚା ଆମେ ବଞ୍ଚେଇ ପାରତା ବେଲେ ଆମେ କାଣ ହେତା, ଯେନ୍ ଗୁରସର ଲାଭଟା ମିଳୁଛି ଆମେ ଲାଭ ସର୍ବାଧିକ କରିପାରମା। ଦାନା କଥା ଯେନ୍ ଆପଣ କହିଲେ, ଯଦି ଗୋଟେ ଚାଷୀ ଆମର ଭାଇମାନେ ଯଦି କି ଚାଷୀ ଭାଇ ଭଉଣୀ ମାନେ ଯଦି ଦାନା ଦେବାର ଲାଗି ଚାହୁଁଛନ୍, ଯାହାକି ଘାସ କରିବାର ସୁବିଧା ନାଇଁନ, ତାହେଲେ ଘାସ ତ ଆପଣ ଯେନ୍ ହିସାବରେ ବି ଦେବାର ଲାଗି ଚାହିଁବେ ସେ ଯେତିକି ଘାସ ଖାଇବା, ତାହାକି ଆପଣ ଯଦି ଚାଫରରେ କାଟିକିରି ଦେବେ ତାହେଲେ ଆମେ ସେ ତାର ଖାଦ୍ୟ ଅନୁସାରେ ଘାସ ଦେଇପାରମା। ଯଦି ଘାସ ନାଇଁ ହେଇପାରୁଛେ ତ ଆମେ କହିସୁଁ ଦାନା ଦେବାର ଲାଗି, ଯେ ଗୋଟେ ଗାଈର ବଢ଼ବାର ଲାଗି ଦାନା ଦରକାର, କ୍ଷୀର ଲାଗି ଦାନା ଦରକାର, ବଢ଼ବାର ଲାଗି ତାହାକି 2 କିଲୋ ତକ ଦାନା ଦେବାର ଲାଗି କୁହାହେସି
1: ଦିନ,
0: ପ୍ରତି 10 ଲିଟର ଦଉଥିବା ଗାଈକି 4 କେଜି ଦାନା ଲାଗବା, ବୁଝିଲେ? ସେ ହିସାବରେ 5 ଲିଟର ଦେଲା ଟାକେ 2 କେଜି, ସେ ହିସାବଟା ଆମେ ଲଗେଇ ପାରମା। ତ ଗୋଟେ ଗାଈ 10 ଲିଟର ଗୁରସ ଦଉଛେ ବେଲେ ତାର 10 ଲିଟର ଗୁରସ ଲାଗି 4 କେଜି, ଆର୍ ସେ ନିଜେ ବଞ୍ଚି ପାରବା ବୋଲି 2 କେଜି, ବେଲେ 6 କେଜି ସର୍ବମୋଟ ଦାନା ଦେଇପାରମା। କିନ୍ତୁ 6 କେଜି ଦାନାର ଯେନ୍ ଦାମଟା ପଡ଼ିଯାଉଛେ, ଆମର ଚାଷୀ ଭାଇମାନେ ସେତିକିର ଆମର ଗୁରସ ନାଇଁ ପାଇପାରବା ବୋଲି ଯେନ୍ ଅଭିଯୋଗଟା କରୁଛନ୍, ହେଥିଲାଗି ଆମେ କହେସୁଁ ଯେ ଆପଣ ଯଦି ଘାସ ଚାଷ କରିବେ, ଘାସକେ ଚାଫର ମେସିନ୍ରେ କାଟିକିରି ସେ ଯେତିକି ଖାଇସି ତାହେଲେ ଖାଇବାରକେ ଦେବେ ସେତିକି କିଲୋ ହିସାବରେ, ବେଲେ ସେତାକି ଆପଣ ଦାନା ଖର୍ଚ୍ଚା ବଞ୍ଚେଇ ପାରିବେ, ତାର ଗୁରସ ବି ଯେନ୍ତା ଦେବାର କଥା ସେନ୍ତା ଦେବା।
2: ଆର ଗୁରୁ କଥା ରହିଗଲା,
1: ଆଜ୍ଞାଙ୍କର କଥା ତ ଶୁଣୁଥିବା
2: ଆଜି, ଆଜ୍ଞା ଗୁରୁ କଥା ରହିଗଲା, ବାକି ଫେରି ଇଆଡ଼େ ସମିଆ ବେଲେ ଯାହା ବି ହଉ, ଆମକୁ ବି ବହୁତ ଗହକି ଲାଗଲା, ଆମେ ଆପଣଙ୍କୁ କାଣ ଅତକା ଦେମୁ ଆଜ୍ଞା, ଆମର ବୈଠକ ତରଫରୁ ଆପଣଙ୍କୁ
1: ବହୁତ
2: ବହୁତ ଧନ୍ୟବାଦ, ଜୁହାର
0: ଜୁହାର।
2: ତଦା
3: ହଁ
2: ଦେଖଲ ତ
1: ବାବୁ, ଦେଖ ଆଜ୍ଞା ହଉଛନ୍ ବିଶେଷଜ୍ଞ ଲୋକ, ଗୁଟ ଗୁଟ କରି ଭିନ୍ ଭିନ୍ ପ୍ରକାର ଉପାୟ ବତାରଲି, ତ ତାଙ୍କର କଥା ମାନିକରି ଯଦି ଗାଈ ଘିନି ଯିବ ବୋଇଲେ ଆରୁ ଠକେ ନାଇଁ ପଡ଼,
2: ଆଗକେ ବଢ଼ବାରଟା ପୁରା ବାଧ୍ୟ ନ।
1: ହଁ
2: ହଁ
1: ହଁ
2: ଆରୁ କାଣ କହିମି ବୋଲୁଥିଲ ଯେ?
1: ଦେଖ ଯେ ଇଟା ତ ଖରିଫ ଋତୁ ଆରମ୍ଭ ହେଇଗଲା ଭାଇ, ବଛର ଟାକର ଚାଷ ଆମର ଧାନ ଚାଷଟା ଟିକେ ବିଲମ୍ବ ଯଦିଓ ହେଲାନ, ତବି ଆମର ଲୋକେ ଇଛେନ୍ ଗା ବି ଅଣ୍ଟା ଭିଡ଼ିକିରି ଯଦି ବାହାରିବେ ବୋଇଲେ ଧାନ ଚାଷକେ ଆଗକେ ସୁଚାରୁ ରୂପରେ ବଢ଼େଇ ନେଇ ପାରବେ,
2: ପଛକେ ଫିରବାର କଥା ନିଶ୍ଚେ
1: ନାହିଁ। ତାପରେ ଦେଖ ଆମର ଧାନ ଚାଷ ଛଡ଼ା ନାଇଁ କେ, ଯାହାର ଉଚା ଜାଗା ଅଛି, ଡିପ୍ ଭଳିଆ ଜାଗା ଅଛି, ବାହାରକିର ଅଛି, ସେମାନେ ଭିନ୍ ଭିନ୍ ପ୍ରକାର ଲହ ଜାତୀୟ ପନିପରିବା ଯୋଗେଇ ପାରିବେ ବାବୁ, ଆମର ଜହ୍ନି ହେଲା, କାଙ୍କେର ହେଲା, ଝୁଙ୍ଗା ହେଲା, କି କର୍ଲା ହେଲା, ଇ ପ୍ରକାରର ଜିନିଷ ମାନେ ବି ଯୋଗେଇ ପାରିବେ। ଆରୁ ହେଟା ଇଛେନ୍ ଗା ଜଗାଲେ ପାନ୍ ପୁନି ବି ଦିଆ ନାଇଁ ପଡ଼ିବା,
2: କି ବଢ଼ିଆ ସମିଆ, ଖାଲି ଲାଗବାର କଥା,
1: ଲାଗବାର କଥା ମନ୍ଦା ବନେଇ ଦେଲ, ହେନ ବିଜା ଯଦି କୁଞ୍ଚି ଦେଲ ବେଲେ ଉଠିଲା, ରାଜନୀତି ଟିକେ ଦେଇଦେଲେ।

ଆକାଶବାଣୀ ବଲାଙ୍ଗୀର, ସମୟ ରାତି 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୁଲିସ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
1: ଜୟ ଜଗନ୍ନାଥ।
0: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
1: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ମୁଖ୍ୟ ଶାସନ ସଚିବ ମହୋଦୟଙ୍କର ସ୍ତରରେ, ତା ସହିତ ଡିଜିପି ଓଡ଼ିଶାଙ୍କର ସ୍ତରରେ, ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ୍ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହେଇଛି। ଆଉ ଏଇ ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ, ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ଼୍ କରାହେଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ୍ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହେଇଛି। ସବୁ ଜାଗାରେ ସଟଲ୍ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ୍ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନଫର୍ମେସନ୍ ଚ୍ୟାନେଲ୍ ଆମ ତରଫରୁ ବଢ଼ାହେଇଛି। ପାଖାପାଖି 65 ଲୋକେସନ୍ରେ ଆମର LED ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନଫର୍ମେସନ୍ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡ଼ଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନଫର୍ମେସନ୍ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୁଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ଓଡ୍ରାଫ୍ର ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ SOP କରାହେଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହେଇଛି। ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହେଇଛି, ଆଉ ଇଭାକୁଏସନ୍ ତାର ଗୋଟେ SOP ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହେଇଛି। ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନଙ୍କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା।
0: ତେବେ ଗତ ବର୍ଷର ଅନୁଭୂତିରୁ ପୁଲିସ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
1: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତ ବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହେଇଛି ସେସବୁରୁ ଶିକ୍ଷା ନେଇକି ଏଇ ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତିଆରି କରିଛୁ। ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହେଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହେଇଥିଲା ଗତ ବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଆଉ ଷ୍ଟାଫ୍ର ଆମେ ସିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହେଇଛି। ଇନଫର୍ମେସନ୍ ଶେୟାରିଂ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
0: ଆପଣ ଯେମିତି କହିଲେ ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ ନମ୍ବର ଆପଣ ସେୟାର କରିପାରିବେ ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୁଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନଫର୍ମେସନ୍ ଅପଡେଟ୍ ହୋଇପାରିବେ?
1: ଆମର ଯେତେ ବି ଇନଫର୍ମେସନ୍ର ସାଇନେଜେସ୍

0: ଆମେ ତିଆରି କରୁଛୁ। ସବୁ ସାଇନେଜେସରେ ଆମର ଜରୁରୀ ଇନଫରମେସନ ସବୁ ରହିବ। ପୁରୀ ପୁଲିସ ତରଫରୁ ଆମେ ଗୋଟେ ସହାୟତା ପୁଲିସ ସହାୟକ ନାଁରେ ଗୋଟେ ଚାଟବଟ ତିଆରି କରିଛୁ। ସେ ଚାଟବଟର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟବଟ। ଚାଟବଟ ନମ୍ବର ହେଉଛି 8763199400। ପୁଣି ମୁଁ କହିବି 8763199400। ଏଇଟା ଗୋଟେ ଆମର ଚାଟବଟ ତିଆରି କରାହେଇଛି। ସେଥିରେ ଲୋକ ଯଦି ମେସେଜ କରିବେ, ସେମାନଙ୍କୁ ସବୁ ଇନଫରମେସନ, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟବଟ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ ରହିବ। ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ମଧ୍ୟ ଆକ୍ଟିଭ ରହିବ। ଆମର ଗୋଟେ ଆମେ କମ୍ୟୁନିକେସନ ସେଲ୍ ଯୋଉ ଅଛି ସେ ଆକ୍ଟିଭଲି କାମ କରିବ। ପୁରୀ ପୁଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ ମଧ୍ୟ ଅଛି, ଯୋଉଥିରେ କି ଆମେ ସବୁ ଆଡଭାଇଜରିଜ ଲାଇକ ଭେହିକଲ ମୁଭମେଣ୍ଟ ରିଲେଟେଡ୍, ଆମର ଯୋଉ ମୁଭମେଣ୍ଟ ପ୍ଲାନ ଅଛି, ପାର୍କିଂ ରିଲେଟେଡ୍ ଇନଫରମେସନ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କଣ କ୍ରାଉଡ୍ ସିଚୁଏସନ ଅଛି, ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
1: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ, ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କୋଉ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
0: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ ମୁଭମେଣ୍ଟ ପ୍ଲାନ ରହିଛି, ଆଉ ଇଏ ପ୍ଲାନକୁ ଆମର ଯୋଉ ଟ୍ରାଫିକ ୱିଙ୍ଗ ଅଛି, ଟ୍ରାଫିକର ଯୋଉ ସେମାନେ ଅଫିସର୍ସ ରହିବେ, ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି। ସେମାନେ ମାଳତୀପାଟପୁରରୁ ଆମର ଯୋଉ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍, ଆମର ଯୋଉ ଇଣ୍ଡୋର ଷ୍ଟେଡିୟମ୍, ଏ ସବୁ ପାର୍କିଂସକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯୋଉ ବସିସ୍ ଆମର ସିଟି ବସିସ୍ ଅଛନ୍ତି, ସିଟି ବସ୍ଷ୍ଟାଣ୍ଡ ସେହି ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯୋଉ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି। ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି, ଯେଉଁଥିରେ କି ଗାଡ଼ି ଆମର ଯୋଉ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯୋଉ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
1: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୁଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ୍ ପଲିସି ହେଇଛି କି? ଏଥର
0: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ ରହୁଛି, ଯେଉଁ ଲୋକାଲ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହେଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କୋଉ ଜାଗାରେ କୋଉ ଗଳିରେ ଆମେ ସେମାନଙ୍କୁ ଆକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନାଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହେଇପାରିବ।
1: ନିଶ୍ଚୟ। ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ ସେଥିପାଇଁ କ'ଣ ବ୍ୟବସ୍ଥା ହେଇଛି?
0: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ITCCC କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ ପୁଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ, ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ କରାଯାଇଛି, ଯେକୌଣସି

0: ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
1: ଯଦି କୌଣସି ବ୍ୟକ୍ତି ଏଠି ହଜି ଯାଆନ୍ତି, ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କେଉଁ କେଉଁ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି, ସେ ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ।
0: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନରେ ଏଡ୍ ପୋଷ୍ଟ କରାଯାଉଛି। ସେଠି VHF କମ୍ୟୁନିକେସନ ଆମର ଥାଏ। ଯଦି ବି କୌଣସି ଲୋକ ହଜି ଯାଉଛି, କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି, ଇମିଡିଏଟଲି VHF କମ୍ୟୁନିକେସନ ଚ୍ୟାନେଲରେ ସାରା ଜିଲ୍ଲାରେ ଇନଫର୍ମେସନ ସ୍ପ୍ରେଡ୍ କରାଯାଇପାରିବ। ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି

0: ଶିକାର ହେଉଛନ୍ତି। ତ ଆମର ସାଇବର ସେଲ୍ ଯୋଉ ଅଛି ଏହି ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି। ଆଉ ଏହା ସହିତ ଆମେ ଷ୍ଟେଟ୍ ପୁଲିସ କ୍ରାଇମବ୍ରାଞ୍ଚର ଯୋଉ ସାଇବର ୱିଙ୍ଗ ଅଛି ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ। ସେଇ ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ जो कि फेक वेबसाइट सेटा को चिन्हट करा हेची ताको हटा हेची इंटरनेट रु आमरो गोटे ड्रिल करा हेतला जत्ते भी इंपोर्टेंट होटल से छंती से मानंकर आमे जो ऑथराइज्ड आउ से मानंकर जो रियल ईमेल आईडी और फोन नंबर आमे कलेक्शन करथलु तापरे आमे जत्ते भी जगह रे से मानंकर ना रे एडवर्टाइजमेंट या किछि होउची साइबर पेट्रोलिंग करिकी आमे सबु फेक एडवर्टाइजमेंट से सेटा को बाहर करिकी ताको डीएक्टिवेट करा हेची। ସାଇବର ଆମର ଯୋଉ ଷ୍ଟେଟ୍ ପୁଲିସ କ୍ରାଇମ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏଇ ବର୍ଷ ପ୍ଲାନିଂ କରାହଉଛି। ସେଟା ଏଇ ସମୟରେ ଆକ୍ଟିଭଲି ଆୱେରନେସ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
1: ତେବେ ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି ହୋଟେଲ ବା ବିଭିନ୍ନ ପ୍ରକାର ଲଜିଂରେ ସେମାନେ ଟିକେ ଶ୍ରଦ୍ଧାଳୁମାନଙ୍କୁ ଟିକେ ଏକ୍ସପ୍ଲୋଇଟ୍ କରିବା ଆରମ୍ଭ କରନ୍ତି ଫାଇନାନ୍ସିଆଲି ହଉ ବା ଅଦରୱାଇଜ। ତ ସେଥିପାଇଁ ପୋଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକଲ କରିବା ପାଇଁ ପ୍ରସ୍ତୁତ କରିଛି
0: ଏ ବାବଦରେ ଆମର ମିଟିଂ କରାଯାଏ ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି ହୋଟେଲ ଆସୋସିଏସନ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ ଆଉ ସମସ୍ତଙ୍କୁ ଆମ ତରଫରୁ ନିର୍ଦ୍ଦେଶ ଦିଆଯାଉଛି କି କୌଣସି ବି ସିଚୁଏସନରେ ଏ ପ୍ରକାରର ଆକ୍ଟିଭିଟି ଯୋଉ କି ଭକ୍ତ ଶ୍ରଦ୍ଧାଳୁମାନଙ୍କର ହିତ ବିରୁଦ୍ଧରେ ଯାଉଛି ସେଟାକୁ ଆଭଏଡ କରିବା କଥା। ଆଉ ଜିଲ୍ଲା ପ୍ରଶାସନ ମଧ୍ୟ ଯୋଉ ଭକ୍ତ ଶ୍ରଦ୍ଧାଳୁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପଦକ୍ଷେପ ନେଉଛନ୍ତି।
1: ପୁରୀର ଗୋଟେ ଆକର୍ଷଣ ହେଉଛି ଆମର ଗୋଲ୍ଡେନ୍ ବିଚ୍। ତେବେ ଏଇ ଯୋଉ ବିଚେସ୍ରେ ଗାଧେଇବା ଏବଂ ସେହିସବୁ ବିଚ୍ ମାଧ୍ୟମରେ ମଧ୍ୟ ଅନୁପ୍ରବେଶ ହେବାର ବି ସମ୍ଭାବନା ରହିଥାଇପାରେ ସେଥିପାଇଁ କିଛି ସ୍ପେଶାଲ ରଥଯାତ୍ରା ପାଇଁ ପ୍ରସ୍ତୁତି ହେଇଛି ଏଥର ବି
0: ପୁରୀ ବିଚ୍ରେ ରଥଯାତ୍ରା ସମୟରେ ଆମେ ଦେଖୁଛୁ କି ଲକ୍ଷ ଲକ୍ଷ ସଂଖ୍ୟାରେ ଯୋଉ ଭକ୍ତ ଆସୁଛନ୍ତି ସେମାନେ ବିଚ୍କୁ ବି ଯାଉଛନ୍ତି ଆଉ ସେଠି ବି ବହୁତ ଅଧିକ କ୍ରାଉଡିଂ ହେଉଛି ସଂଖ୍ୟା ଭକ୍ତମାନଙ୍କର ପର୍ଯ୍ୟଟକମାନଙ୍କର ବହୁତ ବୃଦ୍ଧି ହେଇଯାଉଛି। ଆଉ ତାକୁ ଆଖି ରଖିକି ଆମ ତରଫରୁ ସ୍ପେଶାଲ ଆରେଞ୍ଜମେଣ୍ଟ ବିଚ୍ରେ ମଧ୍ୟ ଦିଆହେଉଛି। ପୁରୀ ବିଚ୍ରେ ଆମର ଯୋଉ ଲାଇଫ୍ ଗାର୍ଡ ଅଛନ୍ତି ସେମାନଙ୍କର ଡିପ୍ଲୟମେଣ୍ଟ କରାହେଉଛି ଆଉ ପୁଲିସର ମଧ୍ୟ ସେଠି ୱାଚ୍ ଟାୱାର ଆଉ ଡିପ୍ଲୟମେଣ୍ଟ ରହୁଛି। ପରନ୍ତୁ ଯେହେତୁ ଭିଡ଼ ବହୁତ ଅଧିକ ରହୁଛି ସେଟା ସବୁବେଳେ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ରହୁଛି।
1: ତେବେ ସଭା ଶେଷରେ ଆପଣ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ତା ସହିତ ଶ୍ରଦ୍ଧାଳୁମାନଙ୍କର ସହିତ ସୁସମ୍ପର୍କ ନେଇ କିଭଳି ଭାବରେ ଏଥର ରଥଯାତ୍ରାର ସଫଳତା ପାଇଁ ଆପଣ କାମନା କରୁଛନ୍ତି?
0: ଯାହା ଆପଣ କହିଲେ ସେଟା ମହାପ୍ରଭୁଙ୍କର ବିନା ଆଶୀର୍ବାଦ କୌଣସି କାମ ହେଇପାରିବନି ଆଉ ରଥଯାତ୍ରା ମହାପ୍ରଭୁଙ୍କ ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ ରହିଲେ ହିଁ ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ହିଁ ଏଟା ସଫଳ ହେଇପାରିବ। ସମସ୍ତଙ୍କୁ ଖାଲି ମୋର ରିକ୍ୱେଷ୍ଟ ରହିବ କି ଜରୁରୀ ଆମ ତରଫରୁ ଯାହା ଯାହା ଇନଫର୍ମେସନ୍ ଦିଆଯାଉଛି ତାକୁ ଭଲ ଭାବରେ ପଢ଼ନ୍ତୁ ଆଉ ନିଜ ସ୍ୱାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା କଥା।
1: ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀର ଶ୍ରୋତାମାନଙ୍କ ସହ ଏହି ମୂଲ୍ୟବାନ ସୂଚନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ ହେଉ ଏହା ହିଁ ଆମର ପ୍ରାର୍ଥନା। ନମସ୍କାର।
0: ଜୟ ଜଗନ୍ନାଥ।
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 80। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

କ୍ରୋଧରେ ଅସ୍ଥିର ପରଶୁରାମ ହସ୍ତରେ ଝଟକୁଛି ପରଶୁ। ପରଶୁରାମଙ୍କ ସମ୍ମୁଖରେ ବେନିକର ଯୋଡ଼ି ବିନୀତ କଣ୍ଠରେ ଶ୍ରୀରାମ କହୁଛନ୍ତି, ଦେବ ଆପଣ ସୁପଣ୍ଡିତ, କୋମଳମତୀ ବାଳକର ସକଳ ଦୋଷ କ୍ଷମା କର ପ୍ରଭୁ। ଯେଉଁଥିରେ ଆପଣଙ୍କ କ୍ରୋଧାଗ୍ନି ପ୍ରଶମିତ ହେବ ଆଦେଶ କରନ୍ତୁ, ମୁଁ ତାହା ଅକ୍ଷରେ ଅକ୍ଷରେ ପାଳନ କରିବି। ମୋତେ ଆଦେଶ କରନ୍ତୁ ଦେବ।

ଶୁଣୁଥିଲେ ତୁଳସୀ ରାମାୟଣର 80ତମ ଭାଗ। ସମ୍ପାଦନା କରିଥିଲେ ରାଜବିଲୋଚନ ଆଚାର୍ଯ୍ୟ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ। ତାପରେ ପରେ ଆପଣମାନେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ये है विविध भारती राष्ट्रीय सेवा, देश की सुरीली धड़कन, छाया गीत। ये कार्यक्रम आप सुने।
1: ଶୁଣୁଥିଲେ ଆପଣମାନେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz।

ଆକାଶବାଣୀ ବଲାଙ୍ଗୀର। ସମୟ ରାତି 11:00 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରୁଛୁ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ।